ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସର ଦିନ 19 ଇଂରାଜୀ 2026 ମସିହା ଜୁଲାଇ ମାସର 10 ତାରିଖ ସମୟ ବର୍ତ୍ତମାନ ସକାଳ 5:58 36 ସେକେଣ୍ଡ ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁଙ୍କର ନାମରେ ଅଛି ଅଶେଷ ଭାବ, ଅଶେଷ ଦୟା, କରୁଣା, ସବୁକିଛି ଆନନ୍ଦମୟ। ସେ ରାମ ରସକୁ ଯିଏ ପାନ କରିଛି, ସେ ନାମକୁ ଯିଏ ଆଧାର କରିଛି, ଆଶ୍ରୟ କରିଛି, ତାର ଦୁନିଆରେ ଦୁଃଖ କ'ଣ, ବିପତ୍ତି କ'ଣ, ସେ ସଦା ସର୍ବଦା ନିଜକୁ ପ୍ରତିପାଦିତ କରିପାରିଛି ଭକ୍ତ ଭାବରେ। ସଦା ସର୍ବଦା ପ୍ରଭୁଙ୍କ ଅଭୟ ପାଦ ପଦ୍ମ ତଳେ ନିଜକୁ ସେ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇଛି। ବାଟ ଚାଲୁଛି ତୁମ ନାମ ଧରି, ଘାଟ ପାରି ହେଉଛି ତୁମ ନାମ ଧରି, ହେ ମଣିମା।

ଜାଣିନି ମହାପ୍ରଭୁ ଏ ଜୀବନ ଦୀପ କେତେବେଳେ ଲିଭିଯିବ। ବୋଧହୁଏ ସମୟ ପାଖେଇ ଆସିଲାଣି, କାରଣ ଭବିଷ୍ୟତ କଥା କିଏ ବା ଜାଣିଛି। ଆପଣଙ୍କ ନାମକୁ ଶ୍ରେଷ୍ଠ ବୋଲି ବିଚାର କରି ସେ ନାମରେ ଆଶ୍ରୟ ନେଇ ମୁଁ ବାଟ ଚାଲୁଛି, ଚାଲୁଥିବି ମଧ୍ୟ, କିନ୍ତୁ ଆଉ ସମୟ ନାହିଁ, ଆଉ ବେଳ ନାହିଁ। ମୋତେ ଫେରିଯିବାକୁ ପଡ଼ିବ, ଯେଉଁଠୁ ଆସିଛି ସେଇଠିକି ଫେରିଯିବାକୁ ପଡ଼ିବ। ତେଣୁ ଫେରିଲା ବେଳେ ମଧ୍ୟ ଆପଣଙ୍କ ନାମକୁ ଆଧାର।

ଉପକାର କରି ଶେଷ ପ୍ରଣାମଟିଏ ମୋର ଘେନା କରନ୍ତୁ ମହାପ୍ରଭୁ। ଆପଣଙ୍କ ନାମ ତ କଳିଯୁଗରେ ଶ୍ରେଷ୍ଠ ମୁଁ ଜାଣିଛି, ହରିନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ପ୍ରକୃତରେ ସେ ନାମ ରସର ମହାତ୍ମ୍ୟ ଯିଏ ଥରେ ବୁଝି ସାରିଛି, ସେ ନାମରେ କି ଅପୂର୍ବ ଆନନ୍ଦ ଅଛି ଯିଏ ଥରେ ଜାଣିସାରିଛି, ସେ ନାମକୁ ଯିଏ ଥରେ ନିଜର ସର୍ବସ୍ୱ ବୋଲି ବିଚାର କରିସାରିଛି, ତା ପାଖରେ ଦୁନିଆର କୌଣସି ବି ବସ୍ତୁ, ଦୁନିଆର କୌଣସି ବି ଶକ୍ତି ତାକୁ ଶାନ୍ତି ଦେଇପାରିବ ନାହିଁ, ଆନନ୍ଦ ଦେଇପାରିବ ନାହିଁ। ହରି ପ୍ରେମରେ, ବିଭୁ ପ୍ରେମରେ, ପ୍ରଭୁ ପ୍ରେମରେ ତଲ୍ଲୀନ ତଦ୍ଗତ ଭକ୍ତଟିଏ କେବଳ ମହାପ୍ରଭୁଙ୍କର ଦିବ୍ୟ ଅମୃତ ନାମ ଶ୍ରବଣରେ ହିଁ ଶାନ୍ତି ପାଇଥାଏ, ମୁକ୍ତି ପାଇଥାଏ, ପରମ ଆନନ୍ଦ ପ୍ରାପ୍ତି ହୋଇଥାଏ।

ଜୀବ ଯେତେବେଳେ ସଂସାରରେ ଜନ୍ମ ନୁହେଁ, ପୃଥିବୀ ପୃଷ୍ଠରେ ଯେତେବେଳେ ଜନ୍ମ ନିଏ, ସେତେବେଳେ ମହାପ୍ରଭୁଙ୍କୁ କଥା ଦେଇ ଆସିଥାଏ ମାତୃଗର୍ଭରୁ। ନାମ ଭଜନ କରିବ, ପ୍ରଭୁଙ୍କ ପାଦ ତଳେ ନିଜକୁ ସମର୍ପଣ କରିଦେବ, ଦୁନିଆରେ ଯାହା ଯାହା ଭଲ କାମ ସବୁ କରିବ। କିନ୍ତୁ ସଂସାରର ମାୟା ମୋହ ବନ୍ଧନରେ ଜୀବ ଏମିତି ବାନ୍ଧି ହୋଇଯାଏ, ଦେଇଥିବା କଥାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଏ। ବୟସ ଅନୁସାରେ ତାର ଯାହା ଯାହା କରିବା କଥା ସବୁଥିରେ ସେ ମାତିଯାଏ ଏବଂ ନାମକୁ ମଧ୍ୟ ଭୁଲିଯାଇଥାଏ। ତେଣୁ ଆଜି ଭକ୍ତ କହୁଛୁ, ମୁଁ ତ ଯାହା ଯାହା ପ୍ରତିଜ୍ଞା କରି ଆସିଥିଲି ସେ ପ୍ରତିଜ୍ଞା ସବୁ ପୂରଣ କରିପାରିଲେ ନାହିଁ, ଆଉ ମୋର କ'ଣ ରହିଲା। ତେଣୁ ଏ ଜୀବ ଯେତେଦିନ ପର୍ଯ୍ୟନ୍ତ ଅଛି, ଏ ଘଟରେ ପ୍ରାଣ ଯେତେଦିନ ପର୍ଯ୍ୟନ୍ତ ଅଛି, କେବଳ ସେ ମହାପ୍ରଭୁଙ୍କୁ ହିଁ ସବୁକିଛି ମୁଁ ଜଣାଉଥିବି, ତାଙ୍କରି ନାମକୁ ଆଧାର କରି ଆଶ୍ରୟ କରି ସର୍ବସ୍ୱ ବୋଲି ମନେ କରି ବାଟ ଚାଲୁଥିବି। ଆଉ ସେ ନାମକୁ ଯିଏ ଭଜନ ନ କରିଛି, ଯିଏ ଜପ ନ କରିଛି, ତା ଜୀବନ ଅସହାର। ଜୀବ ଥାଇ କିଛି ଲାଭ ନାହିଁ ଯିଏ ପ୍ରଭୁଙ୍କର ଦିବ୍ୟ ଅମୃତ ନାମକୁ ଥରେ ରଟନ ନ କରିଛି, ଭଜନ ନ କରିଛି, ପାନ ନ କରିଛି, ସେ ନାମ ରସରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ନ କରିଦେଇଛି, ତା ଜୀବନର ମାନେ କିଛି ନାହିଁ।

ଶ୍ରୀମଦ୍ ଭାଗବତରେ ନାମର ମହାତ୍ମ୍ୟ କେତେ ପ୍ରକାରର ବର୍ଣ୍ଣନା କରାଯାଇଛି। ମହାପ୍ରଭୁଙ୍କ ନାମକୁ ଆଶ୍ରୟ କରି ସେଦିନ ଗଜରାଜ ଉଦ୍ଧାର ପାଇଯାଇଥିଲା। ଘୋର ଜଳରାଶି ଭିତରେ ଥାଇ ଗଜରାଜ ମହାପ୍ରଭୁଙ୍କୁ ଡାକ ପକେଇଲା। ମହାପ୍ରଭୁ ତତ୍କ୍ଷଣାତ୍ ଗଜକୁ ଉଦ୍ଧାର କରିଥିଲେ। ସେଦିନ ଦ୍ରୌପଦୀ ଗୁରୁସଭା ତଳେ ଦ୍ରୌପଦୀ ଡାକ ପକେଇଲେ, ହେ କେଶବ, ହେ ହୃଦୟ ବିହାରୀ, ହେ ଦ୍ୱାରକାଧୀଶ, ଏ ଲଜ୍ଜାରୁ ମୋତେ ଉଦ୍ଧାର କର, ମୋତେ ପାରି କର। ସାଙ୍ଗେ ସାଙ୍ଗେ ଦ୍ୱାରକାଧୀଶ ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ। ସେ ନାମକୁ ଆଧାର କରି ଭାରତ ଯୁଦ୍ଧରେ, ମହାଭାରତର ଭୀଷଣ ଯୁଦ୍ଧରେ ଭରତୀୟା ପକ୍ଷୀ ନିଜର କୁନି କୁନି ଶାବକମାନଙ୍କୁ ରକ୍ଷା କରିବା ପାଇଁ ଯାଇ ମହାପ୍ରଭୁଙ୍କୁ ଡାକ ପକେଇଥିଲା, ଆକୁଳ ଚିତ୍କାର କରିଥିଲା। ମହାପ୍ରଭୁ ତତ୍କ୍ଷଣାତ୍ ସେ ଶାବକମାନଙ୍କ ଉପରେ ଘଣ୍ଟ ଘୋଡ଼େଇ ଦେଇଥିଲେ, ଛତ୍ର ଛାୟା ତଳେ ତାଙ୍କୁ ଆଶ୍ରୟ ଦେଇଥିଲେ। ପ୍ରହ୍ଲାଦ ସେଦିନ ଡାକିଥିଲେ ମଣିମାଙ୍କୁ। ମଣିମା ପ୍ରହ୍ଲାଦଙ୍କର ଡାକ ଶୁଣି ନିଜର ପିତା ହିରଣ୍ୟକଶିପୁକୁ ନିଜର ଜାନୁ ଉପରେ ବା ଜଙ୍ଘ ଉପରେ ନଖ ସାହାଯ୍ୟରେ ବିଦାରଣ କରିଥିଲେ, ନିଜର ସ୍ୱରୂପକୁ କଳେବରକୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ। ତେଣୁ ସେ ନାମର ମହାତ୍ମ୍ୟ କ'ଣ ଅଛି? ଥରେ ଯିଏ ହରିନାମ ରସ ପାନ କରିଛି ତାକୁ କୌଣସି ପ୍ରକାର ପାପ, ମୋହ, ମାୟା ଛୁଇଁ ପାରିବ ନାହିଁ ବୋଲି ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଆପଣମାନେ ଯିଏ ଯେଉଁଠି ବି ଅଛନ୍ତି, ଯେଉଁ ନାମ ଆପଣମାନଙ୍କୁ ଭଲ ଲାଗୁଛି, ସେ ନାମକୁ ମଝିରେ ମଝିରେ ଭଜନ କରନ୍ତୁ, ରଟନ କରନ୍ତୁ, ସେ ନାମକୁ ଆଶ୍ରୟ କରି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ।

ସେ ନାମ ଭଜନରେ ଯେତେବେଳେ ବି ସମୟ ମିଳୁଛି ନିଜକୁ ହଜେଇଦେବା, ଦେଖିବେ କେତେ ଶାନ୍ତି ମିଳୁଛି, କେତେ ଆନନ୍ଦ ମିଳୁଛି, ସେ ପ୍ରଭୁ ପ୍ରେମରେ କେତେ ଶକ୍ତି ଅଛି, ଯେଉଁ ଶକ୍ତିର ତୁଳନା ନାହିଁ କି କଳନା ନାହିଁ। ସେ ନାମ ହିଁ ସାର, ସେ ନାମ ହିଁ ଶ୍ରେଷ୍ଠ।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ତାମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି, ଆକାଶରୁ ଶବ୍ଦଜାତ ହୋଇ ଆତ୍ମାଲିଙ୍ଗକୁ ପ୍ରକାଶ କରେ, ସ୍ପର୍ଶରୁ ବାୟୁ ହୁଏ, ଜଳ ପବନ ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହୋଇ ଅହଙ୍କାର ପ୍ରକାଶ କରେ

ଶୁଣିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ଜାଣିବା ପାଣିପାଗର ସୂଚନା ଅନୁସାରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ ଏବଂ କେଉଁଠି ନା କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଥିଲା ପାଣିପାଗର ସୂଚନା।

ରଖିବାରେ ସାହାଯ୍ୟ କରିବ ଏବଂ ସବୁବେଳେ ସକାରାତ୍ମକ ଭାବନାରେ ରହିବାକୁ ଚେଷ୍ଟା କରନ୍ତୁ। ଯେକୌଣସି ପରିସ୍ଥିତି ପରିବେଶ ହେଉ ନା କାହିଁକି, ଆପଣଙ୍କ ଭାବନାକୁ ଦୃଢ଼ କରନ୍ତୁ, ଧୈର୍ଯ୍ୟକୁ ଆହୁରି ମଜବୁତ କରନ୍ତୁ। ଧୀରେ ଧୀରେ ସମୟ ଅନୁସାରେ ବିପଦ ଟଳିଯିବ, ଆପଣ ଯୁଦ୍ଧରେ ଜିତିଯିବେ।

ପ୍ରାତଃ ସମୟରୁ ବା ବ୍ରାହ୍ମ ମୁହୂର୍ତ୍ତରୁ ଯେଉଁମାନେ ଶଯ୍ୟା ତ୍ୟାଗ କରିବାର ଅଭ୍ୟାସ ରଖିଛନ୍ତି ସେମାନଙ୍କୁ ମୁଁ ପ୍ରଶଂସା କରୁଛି, ସାଧୁବାଦ ଜଣାଉଛି, କାରଣ ଏହି ଅଭ୍ୟାସଟି ଆପଣଙ୍କୁ ନିରୋଗ

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10ରେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଅନିୟମିତ ଋତୁସ୍ରାବ। ଆଲୋଚନା କରିବେ ଡାକ୍ତର ହେମଲତା ସ୍ୱାଇଁ। ଶୁଭ ସକାଳ 7:25ରେ ମର୍ଣ୍ଣିଂ ମେଲୋଡି 8:30ରେ। ସକାଳ 9:00 ଏବଂ ସନ୍ଧ୍ୟା 5:02ରେ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ସ ମାଧ୍ୟମରେ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00ରେ ରେନ୍ବୋ ଏସ୍ଏମ୍ଏସ୍। କଳାକାର ଦିନ 11:00ରେ। ଦିନ 11:30ରେ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ, କିଛି କଥା କିଛି ଗୀତ ଶୁଣିବେ ଦିନ 12:00ରେ। ଦିନ 1:10ରେ ଆଜି ଚର୍ଚ୍ଚାରେ, ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 2:45ରେ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ, ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 3:00ରେ। ମୋ ଦେଶ ଅପରାହ୍ନ 3:30ରେ, ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00ରେ, ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଅପରାହ୍ନ 4:50ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 79ତମ ଭାଗ ଶୁଣିବେ ସନ୍ଧ୍ୟା 6:10ରେ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30ରେ। ସନ୍ଧ୍ୟା ଆସର ରାତି 7:25ରେ। ଗୀତରେ ମିତରେ ରାତି 8:02ରେ ଏବଂ ଅଭୁଲା ସ୍କୃତି ରାତି 9:15ରେ। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନର ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ ଅଞ୍ଚଳକୁ କୁପୋଷଣମୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ବନ୍ଧନ ଯୋଜନାରେ ଆଗାମୀ 5 ବର୍ଷରେ ବିଭିନ୍ନ ସେତୁ ନିର୍ମାଣ ଲାଗି 11,800 କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହ ବ୍ରିଜ୍ କମ୍ ୱେଭ୍ ଯୋଜନା ପାଇଁ 600 କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ 2 ସଂକଳ୍ପ ଜାରି ହୋଇଛି। ସେତୁ ବନ୍ଧନ ସଂକଳ୍ପରେ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି, ବିଜୁ ସେତୁ ଏବଂ ସେତୁ ବନ୍ଧନ ଯୋଜନାରେ ନିର୍ମାଣାଧୀନ ତଥା ଅସମ୍ପୂର୍ଣ୍ଣ ସେତୁଗୁଡ଼ିକର ନିର୍ମାଣ ହେବ। ସେହିଭଳି ବ୍ରିଜ୍ କମ୍ ୱେଭ୍ ଯୋଜନାରେ ଛୋଟ ଓ ମଧ୍ୟମ ସେତୁର ନିର୍ମାଣ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦଇତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ, ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ 10 ମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 20 ସୋମବାରଠାରୁ ଶ୍ରାବଣୀ ଉତ୍ସବ ଆରମ୍ଭ ହୋଇ ଅଗଷ୍ଟ 24 ସୋମବାର ପର୍ଯ୍ୟନ୍ତ ଚାଲିବ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ବନେଇମୁଣ୍ଡାଠାରେ ଜାତୀୟ ଖାଦ୍ୟ ତେଲ ମିଶନ ଅଧୀନସ୍ଥ ରାଜ୍ୟସ୍ତରୀୟ ବୃହତ ତାଳତେଲ ଚାରାରୋପଣ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୁଭାରମ୍ଭ କରିଛନ୍ତି। ତାଳତେଲ ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋହାହିତ କରୁଥିବାରୁ ଏହି ଚାଷରୁ ଅଧିକ ଉତ୍ପାଦନ କରି ଚାଷୀମାନେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ସହଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର 7 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର 1,320 ଜଣ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଜିଲ୍ଲା ପ୍ରଶାସନ

0: ପ୍ରଶାସନର ପ୍ରାଥମିକତା ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ପ୍ରଶାସନ ସଜାଗ ରହିଛି। ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ହେଉଛି ଆଜିର ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗତକାଲି ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ମତ୍ସ୍ୟଜୀବୀମାନଙ୍କ ବିକାଶ ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚୀନ୍ର ଓଡୋସ୍ଠାରେ ଚାଲିଥିବା 23 ବର୍ଷରୁ କମ୍ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତୀୟ ଦଳକୁ ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ମିଳିଛି। ଏହି ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ମଧ୍ୟ ସାମିଲ ଅଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବର୍ତ୍ତମାନ 10ଟି ଗେଟ୍ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଆଜି ସକାଳ 6ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 614.47 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 85,108 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,81,400 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିଥିରେ ଶୁଣନ୍ତୁ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖା ହୁଏ ଓ ପ୍ରତ୍ୟେକ ମାସରେ 3 ଦିନରୁ 7 ଦିନ ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ। କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ 1 ମାସ ବା 30 ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ 1 ମାସ ବ୍ୟବଧାନରେ ଋତୁସ୍ରାବ ନହେଲେ ମଧ୍ୟ ମାସ ପୂରିବାର ପୂର୍ବ 7 ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତାହା ଠିକ୍ ବୋଲି ଧରାଯାଏ ଓ ଠିକ୍ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୂରିବାର 7 ଦିନ ବା ଅତି ବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର। କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ। କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ଜୀବନ ବିପଦସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାଇ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାଇ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ। ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ

0: ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନ ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେ ଠାରୁ ଅଧିକ 10 ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ ଦେଢ଼ ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବର୍ଷ ବୟସର କିଶୋରୀ କନ୍ୟାମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ପାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି, ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,
3: ପିଏମ୍ ସୂର୍ଯ୍ୟଘର ଯୋଜନା ସପୋର୍ଟ କରିବା ପାଇଁ ହମନେ ମିଲକର ଗୁଜରାତ ମେ ରୁପଟପ୍ ସୋଲାର ଟ୍ରେନିଂ ଏକାଡେମୀ ବନାଇ ହେ। ୟେ ଏକାଡେମୀ ଅନେକ ମହିଳାଓ ଔର ଯୁବାଓ କି କାପାସିଟି ବିଲ୍ଡିଂ ମେ ଯୋଗଦାନ ଦେଗୀ। ନ୍ୟୁକ୍ଲିୟର ଏନର୍ଜି କେ କ୍ଷେତ୍ର ମେ ହମନେ ଏକ ମହତ୍ୱପୂର୍ଣ୍ଣ ସମଝୌତା କିଆ ହେ। ଇସେ ଅଷ୍ଟ୍ରେଲିଆ ସେ ଭାରତ କୋ ୟୁରେନିୟମ୍ ସପ୍ଲାଇ କା ମାର୍ଗ ଖୋଲେଗା ଔର ହମାରେ କ୍ଲିନ୍ ଏନର୍ଜି କେ ଉଦ୍ଦେଶ୍ୟ କୋ ନଈ ତାକତ ମିଲେଗି।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ। ପ୍ରାୟ 4 ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପ୍ରବାସୀ ଭାରତୀୟ ଏବଂ ନ୍ୟୁଜିଲାଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଉତ୍ସାହିତ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି, ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି, ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନ

ସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ସରକାର ଇ 85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି ଇ 20 ପେଟ୍ରୋଲ୍ ଦର ତୁଳନାରେ ଇ 85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ଭାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ ପାଉଥିବା ବିଷୟକୁ ଅସ୍ୱୀକାର କରିଛନ୍ତି। ଗୋଆରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା କରିବ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ଭିଧାନର 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଦୁଇଦିନିଆ ଗୋଆ ଗସ୍ତ କାଳରେ କମିଟି ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ, ଆଇନ ବିଶେଷଜ୍ଞ, ଶିକ୍ଷା, ଶିଳ୍ପ ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ, ଡେରାଡୁନ୍, ଚଣ୍ଡିଗଡ଼, ସିମ୍ଲା, ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୁଶଳ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି ଭାରତରେ 2100ରୁ ଅଧିକ ଜିସିସି କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲ୍ଜିୟମ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି 3 ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି 2025 ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତି ରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।
ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦ୍ର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟ

ନୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ୍ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ଫ୍ରାନ୍ସ।

ହ୍ୟାଲୋ ହାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ସୁନ୍ଦର ସକାଳରେ ନିଶି ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଏବଂ ସୁସ୍ୱାଗତମ୍। ଆଜି ହେଉଛି ଶୁକ୍ରବାର ୱାର୍କିଂ ଡେ। ସମସ୍ତଙ୍କର କିଛି ନା କିଛି କାମ ଥିବ ଯେହେତୁ ସମୟ ବର୍ତ୍ତମାନ ସକାଳ 7:26 ହୋଇଗଲାଣି। ସମୟ ଅନୁସାରେ ଆମକୁ କାମ ଆରମ୍ଭ କରିବାକୁ ପଡ଼ିବ ଏବଂ ସାରିବାକୁ ମଧ୍ୟ ପଡ଼ିବ। ଯେଉଁମାନେ ସକାଳୁ ସକାଳୁ ନିଜର ସମୟକୁ ଗୁରୁତ୍ୱ ଦିଅନ୍ତି, ସମୟ ମୁତାବକ ସବୁ କାମ ଆରମ୍ଭ କରନ୍ତି ଏବଂ ସମୟ ଅନୁସାରେ ନିଜର ସମସ୍ତ କାମକୁ ବାଣ୍ଟି ଦେଇଥାନ୍ତି, ସେମାନେ କେବେ ବି ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତି। ତେଣୁ ସମୟ କଥା କହିବି ଆଉ ଆପଣମାନଙ୍କର ସ୍ୱାସ୍ଥ୍ୟ କଥା କହିବି। ସ୍ୱାସ୍ଥ୍ୟ ଠିକ୍ ଥିଲେ ସମୟ ଆପେ ଆପେ ଆପଣଙ୍କ ସାଥ ଦେବ। ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା, ନିଜେ ସୁସ୍ଥ ରହିବା ଏବଂ ସବୁ କାମ କରିବା ପାଇଁ ଆମେ ସକ୍ଷମ ହୋଇପାରିବା।

କୌଣସି ବି କାମରେ ଆମେ ଯେତେବେଳେ ଦୂର ସ୍ଥାନକୁ ଯାଉ, ସେଠି ଯଦି ଆମ ଗାଁ ବା ପାଖାପାଖି ଅଞ୍ଚଳର ଲୋକଙ୍କ ସହିତ ଭେଟ ହୋଇଯାଏ, ତାହେଲେ ଭାରି ଆନନ୍ଦ ଲାଗେ। ମନରେ ସାହସ ମଧ୍ୟ ଭରିଯାଏ ଯେ ଯାହା ହେଉ, ଆମ ଘର ପାଖାପାଖି ଲୋକ ବା ଆମ ଚିହ୍ନା ପରିଚୟ ଲୋକମାନଙ୍କ ସହିତ ଆମର ଟିକେ ଭେଟଭାଟ ହୋଇଗଲା ଏବଂ ପାର୍ଟିରୁ ବାହାରି ପଡ଼େ ଆମ ଲୋକ, ଇଏ ଆମ ଲୋକ। ହଁ, ମାଟି ମାର ମୁହଁରେ ଆମେ ସମସ୍ତେ ବନ୍ଧା, ଆମେ ସମସ୍ତେ ବିଭୋର।

ମୁଁ କହୁଥିଲି ମାଟି ମାର ମୁହଁ। ଆମେ ଯଦି କୌଣସି କାମରେ ଦୂର ଜାଗାରେ ରହିଥାଉ ବା ଗାଁ ଠାରୁ ବହୁତ ଦୂରରେ ଆମେ ରହୁ, ଯଦି କେତେବେଳେ କେମିତି ଟିକେ ସୁଯୋଗ ମିଳିଲା, ମୌକା ମିଳିଲା, ଟିକେ ଅଧିକ ଦିନ ପାଇଁ ଆମକୁ ଛୁଟି ମିଳିଲା, ତାହେଲେ ତୁରନ୍ତ ଆମେ ଗାଁକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁ। ଗାଁର ମୁହଁ ଆମକୁ ବାନ୍ଧି ପକାଇଥାଏ, ଆଉ ଗାଁ ପାଖାପାଖି ପହଞ୍ଚିଗଲେ ଗାଁର ସବୁ କଥା, ସବୁ ଜିନିଷ, ସବୁ ସ୍ମୃତି ଆମର ମାନସ ପଟରେ ଆଙ୍କି ହୋଇଯାଏ। ବାରମ୍ବାର ବାରମ୍ବାର ସେଇ କଥା ଆମ ମନ ଭିତରକୁ ଆସିଯାଇଥାଏ। ସତରେ ଗାଁର ମୋହ, ଗାଁର ଆକର୍ଷଣ, ଗାଁର ଭଲ ପାଇବା, ଗାଁର ନିଚ୍ଛକ ସ୍ମୃତି ସଦାସର୍ବଦା ଆମ ଭିତରେ ଜୀବନ୍ତ ହୋଇ ରହିଛି, ରହିଥିବା।

ଆମ ଭିତରେ ଭାଇଚାରା, ସ୍ନେହ, ସମ୍ପ୍ରୀତି, ଦେଶପ୍ରେମ ରହିଛି ବୋଲି ଆମେ ପରସ୍ପରର ସୁଖ ଦୁଃଖରେ ନିଜକୁ ସାମିଲ କରିପାରୁଛେ। କିଛି ମାସ ବା କିଛି ବର୍ଷ ବ୍ୟବଧାନରେ ଆମେ ଯେତେବେଳେ କୌଣସି ନା କୌଣସି ଜାଗାକୁ ଯିବା ପାଇଁ ଇଚ୍ଛା କରୁ, ସେ ଜାଗାର ଡିଟେଲ୍ସ ଆମେ ଜାଣିବା ପାଇଁ ମଧ୍ୟ ଇଚ୍ଛା କରୁ, ଆଉ ମାଟି ମାର ସୌନ୍ଦର୍ଯ୍ୟରେ ସବୁଜ ଶ୍ୟାମଳିମାରେ ଆମେ କିଛି ମୁହୂର୍ତ୍ତ ପାଇଁ ନିଜକୁ ହଜେଇଦେଲେ ଭାରି ରିଲେ।

ମାଟି ମାର ସୌନ୍ଦର୍ଯ୍ୟରେ ସବୁଜ ଶ୍ୟାମଳିମାରେ ଆମେ କିଛି ମୁହୂର୍ତ୍ତ ପାଇଁ ନିଜକୁ ହଜେଇଦେଲେ ଭାରି ରିଲାକ୍ସ ଲାଗେ। ମନ ଭିତରୁ ସବୁ ପ୍ରକାର କ୍ଲାନ୍ତି, ସବୁ ପ୍ରକାର ବୋଝ ବା କାମ ପ୍ରେସର ନିମିଷକେ ଦୂରେଇ ଯାଇଥାଏ।

ଆମ ପାଇଁ ଆମେ ରହୁଥିବା ସ୍ଥାନଟି, ଆମେ ଯେଉଁଠି ରହୁଛେ ସେ ଜାଗା ଆମ ପାଇଁ ଯେତିକି କମ୍ଫର୍ଟେବୁଲ, ଯେତିକି ଆରାମଦାୟକ, ଯେତିକି ଇଜି, ଯେତିକି ଶାନ୍ତି ଦେଇଥାଏ, ଅନ୍ୟ କୌଣସି ବି ଜାଗାରେ ଆମେ ନିଜକୁ ସେତିକି ସହଜ ବୋଧ ମନେ କରିପାରୁନା। ଯେତିକି ସମୟ ରହିବାର ଅଛି ବାସ୍ କାମ ସରିଗଲେ ଫେରିଯିବାକୁ ଇଚ୍ଛା ହୁଏ ନିଜର ସେଇ ଲକି ପ୍ଲେସ୍କୁ, ଯେଉଁଠି ଆମକୁ ଶାନ୍ତି ଲାଗୁଛି, ଆନନ୍ଦ ଲାଗୁଛି, ଆଉ ଯେଉଁଠି ରହିଲେ ଆମେ ଦୁନିଆର ସବୁ ଶାନ୍ତିକୁ ଅନୁଭବ କରିପାରୁଛେ। ସେଇଥିପାଇଁ ତ ମାର ପଣତ ଛାଇ ହଉ, ପ୍ରକୃତି ମାର କୋଳ ହଉ, ଏ ଦୁଇଟି ଯାକ ଆମ ପାଇଁ ସଦା ସର୍ବଦା ବହୁତ ଖାସ, ବହୁତ ସ୍ପେଶାଲ।

ସେ ମା ମୋ ମା, ସେଇଥିପାଇଁ ତ କବି ସଚ୍ଚିଦାନନ୍ଦ ରାଉତରାୟ ଲେଖିଲେ, ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି, ଛୋଟ ମୋର ଗାଁଟି। ଏଠି ଶେଷ କରୁଛୁ ଶୁଭ ସକାଳ ପ୍ରୋଗ୍ରାମ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
2: म्यूजिकली ओर्स आकाशवाणी एफएम रेनबो कटक दिल से दिल तक। सो स्टार्ट करिबा मॉर्निंग मेलोडी। ए सकाळ को आउटिके मेलोडीज करिबा, आउटिके रंगारंग करिबा, आउटिके मनलेखे करिबा। बस आपण माने जोडी हेकि थांतो हम सहित 100.4 आकाशवाणी एफएम रेनबो कटक दिल से दिल तक।

ସଙ୍ଗୀତ ସ୍ୱର୍ଗୀୟ, ସଙ୍ଗୀତ ଅମୃତମୟ, ସଙ୍ଗୀତରେ ସତ୍ୟ ଶିବ ସୁନ୍ଦର ସ୍ୱର ତାଳ ଲୟ ରୂପେ ବିଦ୍ୟମାନ। ସଙ୍ଗୀତର ସମ୍ମୋହନୀ ଶକ୍ତି ନିମିଷକେ ବଶ କରିପାରେ ସଭିଙ୍କୁ। ପତ୍ରର ମର୍ମର, ପକ୍ଷୀର କାକଳି, ଶିଶୁର କୁଆଁ କୁଆଁ ଶବ୍ଦ, ଝରଣାର କୁଳୁକୁଳୁ ନାଦ, ମେଘର ଦୁନ୍ଦୁଭି, ସବୁଥିରେ ସଙ୍ଗୀତର ଜାଦୁକରୀ ସ୍ପର୍ଶ।

ରାଗ ସଙ୍ଗୀତର କଥା। ରାଗ ସଙ୍ଗୀତର ଗୋଟେ ଏମିତି ଆକର୍ଷଣ ଅଛି, ଏମିତି ମହାତ୍ମ୍ୟ ଅଛି, ଯେଉଁ ରାଗ ପରିବେଷଣ କଲେ ଯାହା ହେବା କଥା ତାହା ଘଟୁଥିଲା ସଙ୍ଗୀତକାରମାନଙ୍କର ଗାୟନଶୈଳୀ ମାଧ୍ୟମରେ।

ମନ ଯେତେବେଳେ କୌଣସି ନା କୌଣସି କାରଣରୁ ବିଷାଦଗ୍ରସ୍ତ ଥାଏ, ଚିନ୍ତାଯୁକ୍ତ ଥାଏ, ଚାପଗ୍ରସ୍ତ ଥାଏ, ନିଜ ମନପସନ୍ଦର ସଙ୍ଗୀତଟିଏ ଶୁଣିଦେଲେ ଆପେ ଆପେ ମନ ହାଲକା ହୋଇଯାଏ। ସେଇ କେତେ ସମୟ ପାଇଁ ମନ ଭିତରୁ ସବୁ ଦୁଃଖ କଷ୍ଟ ନିମିଷକେ ଦୂରେଇଯାଏ।

ଭଲ ସଙ୍ଗୀତ ପ୍ରକୃତି ସହିତ ଜଡ଼ିତ। ଯେମିତି ଭୋର ସମୟରେ ରାଗ ଭୈରବ ଗାନ କରିବାର ନିୟମ ରହିଛି, ସନ୍ଧ୍ୟା ସମୟରେ ସେମିତି କଲ୍ୟାଣ ରାଗ, ରାତ୍ରିର ନିଦାଘ ପ୍ରହରରେ ସୋହିନୀ ରାଗ, ଏମିତି ଅନେକ କିଛି ରାଗ ପରିବେଷଣ କରିବାର ବିଧି ବା ନିୟମ ରହିଛି। ସେ ସମୟରେ ସେହି ରାଗ ପରିବେଷଣ କଲେ ପରିବେଶ ଆହୁରି ମନ୍ତ୍ରମୁଗ୍ଧ ହୋଇଥାଏ। ସେ ରାଗ ସଙ୍ଗୀତ ସମସ୍ତଙ୍କୁ ନିମିଷକେ ସ୍ପର୍ଶ କରିଥାଏ। ତେବେ ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତିକୁ ନେଇ ରାଗ ସଙ୍ଗୀତର ଗାୟନ ପ୍ରକ୍ରିୟା ମଧ୍ୟ ରହିଛି। ଖୁସି ସମୟରେ କେଉଁ ରାଗକୁ ଆଧାର କରି ଗୀତ ତିଆରି କଲାଗଲେ ତାହା ଭଲ ଲାଗିବ, ଦୁଃଖ ରୋଗ ଯନ୍ତ୍ରଣାର ଉପଶମ ପାଇବା ପାଇଁ କେଉଁ ରାଗ ଶ୍ରବଣ କରିବା ଉଚିତ, ଏମିତି ଅନେକ କିଛି ଶାସ୍ତ୍ରସମ୍ମତ ରାଗ ରାଗିଣୀର ପ୍ରଭାବ କାହିଁ କେଉଁ ଆଦିମ ଅନନ୍ତ କାଳରୁ ରହିଆସିଛି।

ଥାଏ କି ସମସ୍ତଙ୍କର ଭିନ୍ନ ଭିନ୍ନ ପ୍ରକାରର ପ୍ରଫେସନ୍, ସେଇ ଭିନ୍ନ ଭିନ୍ନ ପ୍ରଫେସନ୍ରେ ଆମେ ଏତେ ବ୍ୟସ୍ତ ହୋଇପଡ଼ୁଛେ, ନିଜ ପାଇଁ ସମୟ ଦେବା ଟିକେ କଷ୍ଟ ହୋଇପଡ଼ୁଛି, ସେଥିପାଇଁ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ଆମେ ହେଉଛେ। ଆଜି ସେଇଥିପାଇଁ ଟପିକ୍ ରହିଛି, ବ୍ୟସ୍ତବହୁଳ ଜୀବନ ଭିତରେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କ'ଣ କ'ଣ ଉପାୟ ଆପଣେଇଛନ୍ତି। କଲ୍ ତ ଆସିଗଲାଣି, ତେବେ ଦେଖିବା ଆମର ଫାଷ୍ଟ କଲର୍ କିଏ ଆଉ ସେ କୋଉଠୁ କହୁଛନ୍ତି।

0: ପ୍ରକୃତରେ ଆମେ ଯଦି ଫିଟ୍ ଆଣ୍ଡ ଫାଇନ୍ ରହିବା, ତେବେ ଆମେ ଗୋଟେ ପଜିଟିଭ୍ ଥଟ୍ସ ଭିତରେ ରହିପାରିବା, ଆଉ ସେ ପଜିଟିଭ୍ ଥଟ୍ସ ଆମକୁ ଆଗକୁ ଆଗକୁ ନେଇଯିବ। କିଛି ନା କିଛି ବିପଦ, କିଛି ନା କିଛି ଦୁଃଖ, କିଛି ନା କିଛି ରୋଗ, କିଛି ନା କିଛି ଯନ୍ତ୍ରଣା ଆମ ସମସ୍ତଙ୍କ ଜୀବନରେ ଯୋଡ଼ି ହୋଇ ରହିଛି। ଆମେ କହିପାରିବା ନାହିଁ ଯେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଆମେ କହିପାରିବା ନାହିଁ ଯେ ଆମର କୌଣସି ବି ଚିନ୍ତା ନାହିଁ। ଆମେ କହିପାରିବାନି ଯେ ଆମେ ସବୁଠାରୁ ଦୁନିଆର ଲକି ପର୍ସନ, ଏମିତି କିଛି ବି କେହି କହିପାରିବେନି। ତା ଭିତରେ ବି ଆମକୁ ଜିଇଁବାକୁ ପଡ଼ିବ, ଭଲରେ ବଞ୍ଚିବାକୁ ପଡ଼ିବ, ଆମେ ପ୍ରଫେସନକୁ ଦେଖିବାକୁ ପଡ଼ିବ ଏବଂ ସଫଳତାର ସ୍ୱାଦ ମଧ୍ୟ ଚାଖିବାକୁ ପଡ଼ିବ। ଏସବୁ ଯଦି ଆମେ କରିବା ତାହେଲେ ଆମେ ସୁସ୍ଥ ରହିଲେ ହିଁ କରିପାରିବା। ସ୍ୱାସ୍ଥ୍ୟ ହେଉଛି ସମ୍ପଦ, ତେଣୁ ନିଜର ଦୈନନ୍ଦିନ ବିଜି ସେଡ୍ୟୁଲ ଭିତରେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କ'ଣ କ'ଣ ଉପାୟ ଅବଲମ୍ବନ କରୁଛନ୍ତି। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ପ୍ରସନ୍ନ ବହି ଜିସ୍ନେ ଆପ୍ନା ମୂଲ୍ୟାଙ୍କନ କିଆ ହେ, ପରେଶାନ ବହି ଜିସ୍ନେ ଅର୍ କି ମୂଲ୍ୟାଙ୍କନ କିଆ ହେ। ନମସ୍କାର, ଶୁଭ ସକାଳ ନିଶି ମ୍ୟାମ, ମୁଁ ପ୍ରଶାନ୍ତ କହୁଥିଲି ରାଜନ୍ସ କଟକରୁ।
0: ରାଜନ୍ସ କଟକରୁ ପ୍ରଶାନ୍ତଙ୍କୁ ଆମେ ସ୍ୱାଗତ କରୁଛୁ। ଆପଣ ଯୋଡ଼ି ହେଇଛନ୍ତି ଆମ ସହିତ, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍, ଆପଣଙ୍କ ଟପିକରେ ଥିବା ବାସ୍ତବତାକୁ ଜାଣିବା ଆଗେ।
0: ଆଜ୍ଞା,
1: କର୍ମ ହେଉଛି ସବୁଠୁ ବଡ଼। ଯଦି ଆମ କର୍ମରେ ସତ୍ୟତା, ଶୁଦ୍ଧତା ଓ ପବିତ୍ରତା ରହିଥିବା ନା, ଆମେ ଯେତେ କମ୍ ଅର୍ଥ ଘରକୁ ଆଣିବା ସିଏ ଘରେ ଖୁସି ସୃଷ୍ଟି କରିବ
0: ନିଶ୍ଚିତ ଭାବରେ।
1: ଆଉ ଅକର୍ମ କରିକି ଯଦି ଅନେକ ଅର୍ଥ ଆଣିବା ସିଏ ଅନେକ ସମସ୍ୟାକୁ ସାଙ୍ଗରେ ଧରିକି ଆସିବ, ଇଏ ହେଉଛି ବାସ୍ତବତା। ଆଉ ଆଉ ଗୋଟେ କଥା ହେଲା ମ୍ୟାମ୍, ଆମେ ଘରେ ଯାହା ବି ଖାଇବା ଯଦି ଆମ ମାନେ ମନଟା ଯଦି ଖୁସି ଥିବ, ପଜିଟିଭିଟି ଥିବ, ତ ସିଏ ଅମୃତ।

0: କର୍ମ ଉପରେ ହିଁ ସତ୍ କର୍ମ ଉପରେ ହିଁ ଧ୍ୟାନ ଦବା ଆଉ ଇମାନଦାରୀରେ ଜୀବନକୁ ଆଗକୁ ବଢେଇବାକୁ ଚେଷ୍ଟା କରିବା।
1: ବାଃ ସୁନ୍ଦର ଭାବରେ ଆପଣ ଜୀବନର ସତ୍ୟତାକୁ ପ୍ରତିପାଦିତ କଲେ କଥା ମାଧ୍ୟମରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ଆଜ୍ଞା।
1: ନମସ୍କାର। ପ୍ରକୃତରେ ସତ୍ ଉପାୟରେ ସଚ୍ଚୋଟ ଉପାୟରେ ଆମେ ଯଦି କର୍ମ କରୁଥିବା ସେ କର୍ମରୁ ଉପାର୍ଜିତ ଧନ ନିଶ୍ଚିତ ଭାବରେ ଆମ ପାଇଁ ଭଲ କାମରେ ଲାଗିବ। କେବେ ବି ଆମେ ସେହି ଶ୍ରମ ଆମର କେବେ ବି ତଳେ ପଡ଼ିଯିବନି। ସେ କଷ୍ଟ ସେହି ଶ୍ରମ ସେଇ ଯେଉଁ ପଇସା ରୋଜଗାର ଏ କେବେ ବି ବୃଥା ଯିବନି। ସତ୍କର୍ମ କରିବା ସବୁବେଳେ ମନ ଭିତରେ ଗୋଟେ ସୁନ୍ଦର ଭାବନା ସୃଷ୍ଟି କରିବା। ସେ ଭାବନାରେ ଆମେ ଜିଇଁବା ସେ ଭାବନାକୁ ଉଚ୍ଚକୁ ନେବା ପାଇଁ ଆମେ ସ୍ଥିର ପ୍ରତିଜ୍ଞାବଦ୍ଧ ହେବା। ପ୍ରକୃତରେ କର୍ମ ହିଁ ଭଗବାନ, କର୍ମ ହିଁ ଈଶ୍ୱର। କର୍ମକୁ ଯେଉଁମାନେ ଗୁରୁତ୍ୱ ଦିଅନ୍ତି, କର୍ମକୁ ଯେଉଁମାନେ ବିଶ୍ୱାସ କରନ୍ତି, କର୍ମର ମୂଳେ ଏହି ଜଗତ ବା ବିଶ୍ୱାସ ମୂଳେ ଏହି ଜଗତ, ଯେଉଁମାନେ ଏହି ଉକ୍ତିକୁ ସତ୍ୟ ବୋଲି ବିଚାର କରନ୍ତି, ସେମାନେ କେବେ ବି ଜୀବନରେ ହାରିଯାଆନ୍ତିନି। ଆସିବ ଦୁଃଖ କଷ୍ଟ ରୋଗ ଯନ୍ତ୍ରଣା ଏସବୁ ଆସିବ, କିନ୍ତୁ ତା ସହିତ ଆମର ମନୋବଳ ଷ୍ଟ୍ରଙ୍ଗ ଥିବ, ଆମ ଭିତରେ ଅହେତୁକ ଧୈର୍ଯ୍ୟ ଥିବ, ସେ ଧୈର୍ଯ୍ୟ ଆମକୁ ବିପଦରୁ ବଞ୍ଚେଇଦେବ, ଉଦ୍ଧାର କରିଦେବ, ସତ୍ୟତା ଆଡ଼କୁ ଅଗ୍ରସର କରେଇବ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ସତ୍ କର୍ମର ତ ଶକ୍ତି ଅକଳ୍ପନୀୟ।
1: ଆଜ୍ଞା।
2: ତା ସହିତ ମୁଁ କହିବି, ମୁଁ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିବା ପାଇଁ କି ଯୋଗ କରେ।
1: ବାଃ ବହୁତ ବଢିଆ।
2: ସନ୍ତୁଳିତ ଆହାର ସେବନ କରେ।
1: ଆଜ୍ଞା।
2: ତେଲ ମସଲା ଖାଏ ନାହିଁ। ଆଜିକି 5 ବର୍ଷ ହେଲାଣି ମୁଁ ମସଲା କଣ ଜିନିଷ ଜାଣିନି, ତେଲ ଖୁବ କମ ବ୍ୟବହାର କରେ।
1: ବହୁତ ବଢିଆ।
2: ଆଉ ବାହାର ଖାଦ୍ୟ ଖାଏ ନାହିଁ, ଘରେ ସନ୍ତୁଳିତ ଆହାର କରେ।
1: ବହୁତ ବଢିଆ। ସେଥିପାଇଁ ଆପଣ ପୁରା ସୁସ୍ଥ ଅଛନ୍ତି।
2: ଆଜ୍ଞା।
1: ବହୁତ ବଢିଆ। ଏମିତି ସୁସ୍ଥ ଭାବରେ ଆପଣ ଜୀବନ ଜିଅନ୍ତୁ। ଆମ ସହିତ ଆଜି ଯୋଡି ହେଇଥିବାରୁ, ବହୁତ ସୁନ୍ଦର କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ।
1: ଧନ୍ୟବାଦ।

0: ଟାଇମରେ ଖାଦ୍ୟ ଖାଇବା ନିଜ ଜୀବନ ନିଶ୍ଚୟ ସୁସ୍ଥରେ ରହିବ।
1: ଆପଣ ନିଜକୁ କେତେ ସୁସ୍ଥ ଅନୁଭବ କରୁଛନ୍ତି?
0: ମ୍ୟାଡାମ ଦେଖନ୍ତୁ, ମୁଁ ଗର୍ବ କରି କହୁନି, ଭଗବାନ ତ ଯାହା କରନ୍ତି ପ୍ରାଣ ମଙ୍ଗଳ ପାଇଁ ମୁଁ କହିଲି। ମୁଁ ଏପର୍ଯ୍ୟନ୍ତ ହେଲା ମୋ ହେତୁ ପାଇଲା ଦିନଠୁ, ଛୁଆବେଳେ ନନା ବୋଉ କଣ ଆମକୁ ଔଷଧ ଦେଇଥିବେ ମୁଁ ଜାଣିନି, କିନ୍ତୁ ମୁଁ ହେତୁ ପାଇଲା ଦିନଠୁ ଗୋଟେ ବଟିକା ବି ଖାଇନି। ମୋତେ ଥଣ୍ଡା ହବ ମୋ ବଡ ଭାଇ ମତେ ବଟିକା ଆଣିଦବ, କିନ୍ତୁ ମୁଁ ତାକୁ ରଖିଦେବି, ସେ କହିବ ଖାଇଛୁ, ମୁଁ ମିଛରେ କହିବି ହଁ, କିନ୍ତୁ ଖାଇନି। ମୋର ସେମିତି ଭଲ ହେଇଯାଏ, ଆଉ ଭଗବାନଙ୍କ ଦୟାରୁ ମୋତେ ଏପର୍ଯ୍ୟନ୍ତ କିଛି ରୋଗ ହେଇନି, ସେ ଥଣ୍ଡା ଟିକେ ହେଇଯାଏ।
1: ଆଚ୍ଛା, ସେ ଥଣ୍ଡାକୁ ଆପଣ କଣ୍ଟ୍ରୋଲ କରିଦିଅନ୍ତି, ଯେମିତି ହେଲେ ବି ପ୍ରାକୃତିକ ଉପାୟରେ ଆପଣ ଭଲ କରିଦିଅନ୍ତି।
0: ଆଜ୍ଞା, ତୁଳସୀ ପତ୍ର ମହୁ ନହେଲେ ବଙ୍ଗ ଶିଉଳି ପତ୍ର ସିଝାଇକିରି ପିଇ ଦବ, ଜ୍ୱର ଥଣ୍ଡା ସବୁ ଭଲ ହେଇଯିବ, ଗ୍ୟାସ ସବୁ ଭଲ ହେଇଯିବ।
1: ବାଃ ବଢିଆ, ଆପଣ ଏତେ ସୁସ୍ଥ ଅଛନ୍ତି ଜାଣି ମତେ ବହୁତ ଖୁସି ଲାଗିଲା। ଆପଣ ଏମିତି ଖୁସିରେ ଥାନ୍ତୁ, ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ
0: ଧନ୍ୟବାଦ। ଶୁଭେଚ୍ଛା ବାର୍ତ୍ତା ଦେବି?
1: ହଁ, ନିହାତି ଭାବରେ।
0: ଆଜି ମୋ ବଡ ଭାଇ ବସନ୍ତ କୁମାର ମହାପାତ୍ରର ଜନ୍ମଦିନ।
1: ବାଃ ବହୁତ ବଢିଆ,
0: ତାକୁ ଭଗବାନ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ, ସୁସ୍ଥରେ ରଖନ୍ତୁ, ଆଉ ସିଏ ସବୁବେଳ ପାଇଁ ହସୁଥାଉ। ଆଉ ଆକାଶବାଣୀ ଶ୍ରୋତା ପରିଷଦର ସିଏ ହଉଛନ୍ତି ବଡ ଭାଇ ବସନ୍ତ କୁମାର ମହାପାତ୍ର।
1: ଆଜ୍ଞା,
0: ତେଣୁ ତାକୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ଜଗନ୍ନାଥ ମହାପ୍ରଭୁ, ମା ସାରଳା, ତାକୁ ଘଣ୍ଟ ଘୋଡେଇ ରଖିଥାଉ, ସିଏ ସବୁବେଳେ ସୁସ୍ଥରେ ଥାଉ, ସବୁବେଳେ ହସୁଥାଉ, ଆମକୁ ଗୋଟେ ଗୋଟେ ମିଠା ଦଉଥାଉ ଆମକୁ ଖାଇବା।
1: ବହୁତ ବଢିଆ, ବସନ୍ତ କୁମାର ମହାପାତ୍ର ଭାଇଙ୍କୁ ଆମ ତରଫରୁ ମଧ୍ୟ ଜନ୍ମଦିନର ଅନେକ ଅନେକ ଶୁଭ ଅଭିନନ୍ଦନ। ଆପଣ ଏମିତି ଭଲରେ ଥାନ୍ତୁ, ସୁସ୍ଥ ଥାନ୍ତୁ, ଆମ ସହିତ ଯୋଡି ହେଇକି ରହିଥାନ୍ତୁ। ଧନ୍ୟବାଦ।
0: ଆଉ ଗୋଟେ କଥା, ନିଶି ମ୍ୟାଡମ ବି ଆମର, ନିଶି ମ୍ୟାଡମ ସେମିତି ଭଲ ଟପିକିଟା ରଖିଛନ୍ତି, ସେମିତି ସବୁବେଳେ ସୁସ୍ଥରେ ଥାନ୍ତୁ। ଜଗନ୍ନାଥ ମହାପ୍ରଭୁ, ମା ସାରଳା, ତାଙ୍କୁ ବି ଘଟ ଘୋଡେଇ ରଖିଥାନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କର ଏଇ ଶୁଭେଚ୍ଛା ଶୁଭକାମନା ଆମ ପାଇଁ ନିଶ୍ଚିତ ଭାବରେ ବଳ ଯୋଗଉଛି, ଆମକୁ ଖୋରାକ ଯୋଗଉଛି, ଭଲ ଭଲ ପ୍ରୋଗ୍ରାମ ପ୍ରେଜେଣ୍ଟ କରିବା ପାଇଁ। ଥ୍ୟାଙ୍କ ୟୁ,
0: ଥ୍ୟାଙ୍କ ୟୁ ସୋ ମଚ୍, ନମସ୍କାର, ରହିବି।
1: ନମସ୍କାର। ଆମ ଶ୍ରୋତାମାନେ କେତେ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି, ନିଜକୁ କେତେ ସୁସ୍ଥ ଅନୁଭବ କରୁଛନ୍ତି ମତେ ଜାଣିକି ବହୁତ ଖୁସି ଲାଗୁଛି। ଏବେ ଦେଖିବା ନେକ୍ସଟ କଲରକୁ। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର,
1: କିଏ କହୁଛନ୍ତି?
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
1: ଆପଣଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି। ଆଜିର ଟପିକ ସମ୍ପର୍କରେ
2: ଦେଖନ୍ତୁ, ମୁଁ ତ କହିବି ମୋ ଶରୀର ହଉଛି ରୋଗର ଗନ୍ତାଘର, କାହିଁକି ନା ମୁଁ ଏକା ଆଧାରରେ ସିକିଲ ସେଲ, ଡାଇବେଟିସ, କୋଲେଷ୍ଟର, ପାଇଲ୍ସ ସବୁ ଯାକ ରୋଗ ମୋ ଦେହରେ। ଆଉ ଡାଇବେଟିସ ମୋର ସବୁବେଳେ ହାଇ ରହୁଛି, ମାନେ 350 କୋଲେଷ୍ଟର 60। ମୁଁ କହିବି ଯେ ଗୋଟେ ଲୋକ ମାନସିକ ସ୍ତରରେ ସୁସ୍ଥ ରୁହେ, ଶାରୀରିକ ସ୍ତରରେ ସୁସ୍ଥ ରୁହେ, ତାକୁ ଆମେ ସୁସ୍ଥ ବୋଲି କହିବା, କିନ୍ତୁ ମୁଁ ଦୁଇଟା ଯାକ ଅସୁସ୍ଥ। ତେଣୁ ମୁଁ କହିବି ମାନସିକ ସ୍ତରରେ ମତେ ରେଡିଓ ମାନେ ଖୋରାକ ଯୋଗଉଛି, ସବୁବେଳେ ସଙ୍ଗୀତ ମଧ୍ୟ ଗୋଟେ ପେନ୍ କିଲର କାମ କରେ, ତେଣୁ ମୁଁ ସବୁବେଳେ ରେଡିଓ ଦେଶ ବିଦେଶରେ ହଉ ଓଡ଼ିଶାରେ ହଉ ଦିନକୁ ମୁଁ 10-15 ଘଣ୍ଟା ରେଡିଓ ଶୁଣେ। ଆଉ କେବଳ ମୁଁ ସିକିଲ ସେଲ୍ସ, ମୋର ଦୁଇ ପୁଅ ମଧ୍ୟ ସିକିଲ ସେଲ୍ସ, ମୋର ସ୍ତ୍ରୀ ମଧ୍ୟ ଡେଥ୍ ହେଇଗଲାଣି ଦୀର୍ଘ 10 ବର୍ଷ ହେଲା। ଯେତେ ସଂସାର ଯେତେ ରୋଗ ଅଛି ସବୁ ରୋଗର ଟ୍ରିଟମେଣ୍ଟ ଅଛି, ଥାଲାସେମିଆ ସିକିଲ ସେଲ୍ସ ଆଜି ପର୍ଯ୍ୟନ୍ତ ତାର କିଛି ଟ୍ରିଟମେଣ୍ଟ ବାହାରିନି। ଆପଣ ଜାଣିନଥିବେ ତାର ମେଡିସିନ କିଛି ନାହିଁ, କ୍ୟାନ୍ସରର ମଧ୍ୟ ମେଡିସିନ ଅଛି, କିନ୍ତୁ ଥାଲାସେମିଆର କେବଳ ବ୍ଲଡ୍ କମିଲେ ବ୍ଲଡ୍ ନବୁ ଆମେ, ଆଉ କିଛି ଆମେ ଯୋଉ ଖାଉଛୁ ହାଇଡ୍ରେ ସୁବିଧା ଖାଉଛୁ, ଫଲିକ ଏସିଡ୍ କିଛି କାମ କରୁନୁ, ଏଇଟା ଖାଲି ମାନେ ଶରୀରଟା ଟିକେ ମାନେ ତାଦାରେ ଆମେ ଖାଉଛୁ, କିନ୍ତୁ ସିକିଲ ସେଲ୍ସର ସମ୍ପୂର୍ଣ୍ଣ ନିରୋଗ ହେବା ପାଇଁ ଆଜି ପର୍ଯ୍ୟନ୍ତ
1: କୌଣସି ତା ଭିତରେ ବି ଆପଣ ସଂଘର୍ଷ କରୁଛନ୍ତି, ଦୈନନ୍ଦିନ ଜୀବନରେ ଆପଣ ବ୍ୟସ୍ତ ଅଛନ୍ତି, ବିଭିନ୍ନ ପ୍ରକାର ଉପାୟରେ ବିଭିନ୍ନ ପ୍ରକାର ବେପାରରେ ମଧ୍ୟ ଆପଣ ବିଜି ଅଛନ୍ତି।
2: ଆଜ୍ଞା ଆଜ୍ଞା, ଆଉ ମୁଁ ଏମିତି ମଧ୍ୟ ଯୋଗ ପ୍ରାଣାୟାମ କରୁଛି, ଅଲମ୍ବ ବିଲମ୍ବ କପାଳଭାତି, ଆଉ ଡେଲି ତ ମୁଁ ଆଇସ୍କ୍ରିମ୍ ବିକୁଛି କଟକ ସହର ବୁଲି ବୁଲି, ମୁଁ ଏମିତି କହିବାକୁ ଗଲେ ମୋତେ ଡେଲି 20 30 କିଲୋ ଚାଲୁଛି। ମତେ ଯେଉଁ ଦେଖନ୍ତି କୁନ୍ ଭାଇ, ତମେ ଏତେ ଖୁସିରେ କାହିଁକି ରହୁଛ, ତମେ ତ ଏତେ ସବୁ ଜାଣିଛି, ସମସ୍ତେ ଜାଣିଛନ୍ତି ମୋ ବିଷୟରେ। ମୁଁ କହିବି ମୁଁ ସତ କଥା, ରେଡିଓ ମୋ ପାଇଁ ସବୁବେଳେ ଖୋରାକ ଯୋଗାଇଥାଏ, ସବୁଠୁ ଔଷଧ ହେଲା ସଙ୍ଗୀତ ମୋ ପାଇଁ।
1: ବାଃ ବହୁତ ବଢିଆ, ବହୁତ ବଢିଆ, ଆପଣ ଏମିତି ଭଲ ଭଲ ସଙ୍ଗୀତ ଶୁଣୁଥାନ୍ତୁ, ରେଡିଓକୁ ସାଥୀ କରିଥାନ୍ତୁ, ନିଜ ଭିତରେ ଯାହା ରୋଗ ଅଛି, ଦୁଃଖ ଅଛି, ଯନ୍ତ୍ରଣା ଅଛି, ସେଗୁଡ଼ିକ

0: ବହୁତ ବହୁତ ଧନ୍ୟବାଦ ଭଉଣୀ। ଆଜି ବା ଆଗରୁ ଆଉ ଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି। ମା ଶାରଳା ମୋ ନିଶି ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି।
1: ଜୟ ମା ଶାରଳା, ଜୟ ଜଗନ୍ନାଥ, ନମସ୍କାର। ପ୍ରକୃତରେ ଭଲ ନିଦ ସୁସ୍ଥତାର କାରଣ, ସମୟ ନିର୍ଘଣ୍ଟ ମଧ୍ୟ ସୁସ୍ଥତାର କାରଣ। କିନ୍ତୁ ଆଜିକାଲି ଆମେ ଏତେ ବିଜି ସେଡ୍ୟୁଲ୍ ଭିତରେ ଦେଇ ଗତି କରୁଛେ, ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଗତି କରୁଛେ, ବେଳେବେଳେ ସମୟ ଠିକ୍ ରହେ, ଆଉ ବେଳେବେଳେ ସମୟ ଠିକ୍ ରହେନି। ଯେମିତି ମୋ କଥା ମୁଁ କହୁଛି, ଗାଧୋଇବା, ଖାଇବା, ଶୋଇବା ମୋର କିଛି ବି ଠିକ୍ ନଥାଏ। କ'ଣ କରିବା, ସେମିତି ଗୋଟେ ବିଜି ସେଡ୍ୟୁଲ୍ ଭିତରେ ମଣିଷ ଗତି କରୁଛି। ଆଗକୁ କ'ଣ ହେବ ଜଣା ନଥାଏ, କିନ୍ତୁ ତା ଭିତରେ ବି ମୁଁ କହିବି ସମୟ ନିର୍ଘଣ୍ଟ କରିବା ଉଚିତ। ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ସମୟର ମୂଲ୍ୟ ଅଛି। ପ୍ରତ୍ୟେକ ସମୟକୁ ଆମେ ଯଦି ବାଣ୍ଟିଦେବା ବିଭିନ୍ନ କାମରେ, ତାହେଲେ ଆମକୁ କେଉଁଟା ବି କଷ୍ଟ ପଡ଼ିବନି, ଆଉ କିଛି ବି କଥାରେ ଆମେ ଟେନସନ୍ ନେବା ନାହିଁ। ମୁଁ ଚାହିଁବି ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ। ଦୈନନ୍ଦିନ ଜୀବନରେ ସମସ୍ତେ ବିଜି ସେଡ୍ୟୁଲ୍ ଭିତରେ ବି ନିଜର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ।

0: ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶିଅଛି ଆପଣଙ୍କ ସହିତ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍। ତେବେ ଆପଣମାନେ ସିଧାସଳଖ ଆମ ସହିତ ଯୋଡ଼ି ହେଉଛନ୍ତି। ଏବେ ଦେଖିବା ଆଉ ଜଣେ କଲର୍ଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ଦିଦି, ନମସ୍କାର, ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇଙ୍କୁ ଆମେ ସ୍ୱାଗତ ଜଣାଉଛୁ। କ'ଣ କହିବେ ଆଜିର ଯାହା ଟପିକ୍ ରହିଛି?
1: ଦିଦି, ମୁଁ କଣ କରେ, ସକାଳୁ ସବୁଦିନେ 6ଟାରେ ଉଠେ, ତାପରେ ଏକ୍ସରସାଇଜ କରେ, ଆଉ ମୁଁ ସବୁବେଳେ ଟିକେ ପନିପରିବା ଟିକେ ଖାଇବାକୁ ଚେଷ୍ଟା କରେ, ଆଉ ସବୁଜ ପନିପରିବା ସେଗୁଡା ଖାଇଲେ ଆମେ ସବୁବେଳେ ଫିଟ୍ ରହିବା। ଆମେ ଯଦି ତେଲ ମସଲା ଟିକେ ସବୁବେଳେ ଅତ୍ୟଧିକ ଖାଇବା ଦେହ ଖରାପ ହବ। ସେଗୁଡା ଯେତେ କଣ୍ଟ୍ରୋଲ କରିବା ସେତେ ଆମ ଦେହ ପାଇଁ ଭଲ। ବାହାର ଖାଦ୍ୟକୁ ଟିକେ ଆଭଏଡ କରେ, ଯାହା ଖାଏ ଘରେ ଖାଏ, ବେଳେ ବେଳେ ଏମିତି ବାହାରେ ଖାଏ, ଟୋଟାଲି ଖାଏ ନା ସେଇଟା ତ କହିବିନି, ଖାଏ ହେଲେ ବେଳେ ବେଳେ, କାହିଁକିନା ବାହାରେ ଯୋଉ ଖାଇବା ତା ଦେହରେ ଟିକେ ଅତ୍ୟଧିକ ତେଲ ମସଲା ଅଛି, ତ ଘର ଖାଇବାଟା ସବୁଠୁ ବେଷ୍ଟ।
0: ବାଃ, ବଢିଆ ବଢିଆ କଥା ସାଇ କହିଦେଲେ। ସାଇଙ୍କୁ
1: ତାପରେ ଆମ ମନକୁ ଆମେ ଯେତେ ଖୁସି ରଖିପାରିବା ଆମେ ସେତେ ମାନେ ପୁରା ଫିଟ୍
0: ସୁସ୍ଥ ରହିପାରିବା।
1: ଯଦି ମନ ସବୁବେଳେ ଦୁଃଖ ଥିବ ଆମେ ଯେତେ ଯାହା କଲେ ବି କିଛି ହୋଇପାରିବନି, କାହିଁକିନା ଗୋଟେ କଥାରେ ନାହିଁ, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି, ତ ଆମେ ଯେତେ ଚିନ୍ତାରୁ ମାନେ ବାହାରିକି ରହିବା ଆମ ଦେହ ପାଇଁ ଭଲ। ସବୁବେଳେ ଟିକେ ସମସ୍ତଙ୍କ ସହିତ ମିଶିବାକୁ ଚେଷ୍ଟା କରିବା, ଖୁସି କେମିତି ରହିବା, ନିଜ ଖୁସି ପାଇଁ ମାନେ ଯାହା ବି ଇଚ୍ଛା ହବ ସେଇଟା କରିବା, ଯେମିତି ଗୀତ ଶୁଣିବା ହଉ କି କାହା ସହିତ କଥା ହବା ହଉ, କୁଆଡେ ବୁଲାବୁଲି କରିବା ହଉ, ଯାହା ବି କରିବା, ତ ସେସବୁ କଲେ ଆମେ ଟିକେ ଖୁସି ରହିପାରିବା।
0: ବାଃ, ଟିକେ କାହିଁକି, ଆମେ ବହୁତ ଖୁସିରେ ରହିପାରିବା ନାଇଁ କି?
1: ଆଜ୍ଞା, ମୁଁ ତ ସବୁବେଳେ ଖୁସି ଅଛି, ଆଉ ଯେତେବେଳେ ବି ଯାହା ଟେନସନ ଥାଏ ସେଇଟା ଏମିତି ଚୁଟକିରେ ବୁଲି ଯାଏ।
0: ବାଃ, ସେମିତି ଚୁଟକିରେ ସବୁ ଟେନସନ ବୁଲେଇକି ସାଇ ପୁରା ସୁସ୍ଥ ଥାନ୍ତୁ। ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର।

ପ୍ରକୃତରେ ଚିନ୍ତା ଖାଏ ଗଣ୍ଡି ଏ କଥାଟି ବହୁତ ପୁରୁଣା କଥା ହେଲେ ବି ଲୋକ ବୋଲି ହେଲେ ବି ଏଇଟା ହେଉଛି ସତ କଥା। ଯେତେ ଆମେ ଚିନ୍ତାରେ ରହିବା ଖାଲି ଆମେ ରୋଗିଣିଆ ହୋଇଯିବା ବା ଅସୁସ୍ଥ ହୋଇଯିବା ସେ କଥା ନୁହେଁ।

0: ଆମର ଆପିୟରାନ୍ସ ମଧ୍ୟ ଖରାପ ହୋଇଯିବ, ଚେହେରାର ଆକୃତି ମଧ୍ୟ ଖରାପ ହୋଇଯିବ। ମୁହଁ କେମିତି ଗୋଟେ ଯେମିତି ବହୁତ ଚିନ୍ତାଗ୍ରସ୍ତ ଥିଲା ଭଳି ଲାଗିବ, ମୁହଁର ସରସ କମିଯିବ, ଆକ୍ଟିଭନେସ୍ କମିଯିବ, ମୁହଁର ଫ୍ରେଶନେସ୍ ମଧ୍ୟ କମିଯିବ। ତେଣୁକରି ଆମେ ସଦାସର୍ବଦା ଚେଷ୍ଟା କରିବା ବହୁତ ଖୁସିରେ ରହିବା ପାଇଁ, ହସ ହସ ମୁହଁରେ ରହିବା ପାଇଁ। ନିଜର ଯାହା ବି ଦୁଃଖ ଯନ୍ତ୍ରଣା ଅଛି ଚାହିଁବା ଅନ୍ୟମାନଙ୍କ ସହିତ ସେୟାର କରିବା ପାଇଁ, ଅନ୍ୟମାନେ ମାନେ ନିଜର ଯିଏ ଅତି କ୍ଲୋଜ୍ ଲୋକ ତାଙ୍କ ସହିତ ସେୟାର କରିଦେଲେ କ'ଣ ହେବ ନା, ଆପଣଙ୍କ ଦୁଃଖ ଟିକେ କମିଯିବ, ଆପଣଙ୍କ ଯନ୍ତ୍ରଣାର ଟିକେ ଉପଶମ ମିଳିବ, ଆପଣଙ୍କୁ ଟିକେ ରିଲାକ୍ସ ଫିଲ୍ ହେବ। ସେଇଥିପାଇଁ ତ କହନ୍ତି ଦୁଃଖ ସେୟାର କଲେ ଦୁଃଖ କମିଯାଏ, ସୁଖ ସେୟାର କଲେ ସୁଖ ବଢ଼ିଯାଏ। ମୁଁ ଚାହିଁବି ଆପଣ ଦୁଃଖ ସେୟାର କରି କମେଇ ଦିଅନ୍ତୁ ଦୁଃଖ, ସୁଖ ସେୟାର କରି ସୁଖ ବଢ଼େଇ ଦିଅନ୍ତୁ, ହସ ବଢ଼େଇ ଦିଅନ୍ତୁ, ଆଉ ଆନନ୍ଦରେ ରୁହନ୍ତୁ। ଦେଖିବା ଏବେ ଆଉ ଜଣେ କଲରଙ୍କୁ। ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି କୃପାଚନ୍ଦ୍ର କବି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ନମସ୍କାର। ଗୋଟେ ଓଡିଆରେ ଢଗ ଅଛି କହନ୍ତି, ସକାଳୁ ସନ୍ଧ୍ୟା ଯେ ଝାଡ଼ ଯାଏ ତା ପଇସା କି
0: ବୈଧ ଖାଏ, ହଁ
1: ସେଇଟା ଆକ୍ଚୁଆଲି ନିରାଡ ସତ୍ୟ।
0: ଆଜ୍ଞା।
1: ଆଉ ତା ସାଙ୍ଗରେ ଆମେ ଯେମିତି ସୂର୍ଯ୍ୟ ସକାଳୁ ବାହାରିଲା ଚନ୍ଦ୍ର ସନ୍ଧ୍ୟାବେଳକୁ ଦେଖାଗଲା, ଆମେ ସେ ଅନୁସାରେ ସକାଳୁ ପରିଶ୍ରମ କଲେ ସନ୍ଧ୍ୟାବେଳକୁ ଆସିକି ରେଷ୍ଟ ନେବା, କିନ୍ତୁ ଅଧିକା ପରିଶ୍ରମ କରିବାନି କି ଅଧିକା ରେଷ୍ଟ ବି ନେବାନି। ଅନ୍ୟ ଦିନ ଦିନକୁ 3-4 ଲିଟର ପାଣି ପିଇବା, ଟିକେ ଚାଲିବା, ସମୟ ମିଳିଲେ ଟିକେ ଚାଲିବା, ନହେଲେ ଯୋଗ ପ୍ରାଣାୟାମ ଟିକେ ରଖିବା, ଆଉ ଦୂର ଜାଗାକୁ ଯଦି ଯାଉଛୁ କିଛି ଯୋଜନା କରି ଖାଇବା ନେବା
0: ନିହାତି।
1: ସବଜେକ୍ଟ ବି ରଖିବେ ତାହେଲେ ନିଶ୍ଚିତ ଭାବରେ ନିରୋଗୀ ରହିବା।
0: ବହୁତ ବଢିଆ, ବହୁତ ବଢିଆ। ଯୋଗ ପ୍ରାଣାୟାମ ଟିକେ କରିବା, ଚାଲିବା, ଆଉ ଏଇସବୁ ଯଦି ଆମେ କରିବା ତାହେଲେ ଆମେ ନିରୋଗ ରହିବା, ସୁସ୍ଥ ରହିବା। ଆପଣ କେତେ ସୁସ୍ଥ ଅଛନ୍ତି? ଆଚ୍ଛା, ଆପଣ କେତେ ସୁସ୍ଥ ଅଛନ୍ତି?
1: ମୁଁ ତ ଏବେ ରୋଗୀ ସାଙ୍ଗରେ ଅଧା ରୋଗୀ ଆଉ, ମାନେ ସେମିତି ଭଲ ଅଛି, ରୋଗୀ ବି ହେଇଯାଉଛି
0: ଆଉ। ଆଚ୍ଛା, ତଥାପି ଆପଣ ହାରି ନାହାନ୍ତି, ଆଗକୁ ଆଗକୁ ଚାଲିବାର ଇଚ୍ଛା ରଖିଛନ୍ତି, ଖୁସି ଅଛନ୍ତି। ବହୁତ ବଢିଆ, ବହୁତ ବଢିଆ। ଏମିତି ଖୁସିରେ ଥାଏ,
1: ଦେହଟା ସୁସ୍ଥ ରହିଲେ ମନ ସୁସ୍ଥ ରହିବ
0: ନିଶ୍ଚିତ।
1: ଆପଣ ସବୁ ପ୍ରକାର ଆଗ୍ରହ ଅଛି, ଶରୀର ଯଦି ଅସୁସ୍ଥ ଅଛି ତାହେଲେ ତ ବ୍ରେକ୍ ମିଳିଲା,
0: କିଛି କରିବା ପାଇଁ ଇଚ୍ଛା ହବନି। ଶରୀର ସୁସ୍ଥ ରହିବ, ଶରୀର ଅସୁସ୍ଥ ରହିଲେ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସକାଳୁ ଆମ ସହିତ ଯୋଡ଼ି ହେଇଥିବାରୁ।
1: ନମସ୍କାର।

0: ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ ହ୍ୟାଲୋ
1: ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ
0: ମାଣିଆବନ୍ଧରୁ। ପ୍ରଫୁଲ୍ଲ ପ୍ରଧାନଙ୍କୁ ଆମେ ସ୍ୱାଗତ ଜଣାଉଛୁ ଆମର ଶୋ କୁ, ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କୁ।
1: ମ୍ୟାମ୍, ପ୍ରଥମେ ଆପଣ ଗୀତଟି ଗାଇଥିବାରୁ ଆପଣଙ୍କୁ ଅନେକ ଅନେକ ହୃଦୟରୁ ଧନ୍ୟବାଦ।

0: ଆପଣ ତ ଗୀତ ସବୁବେଳେ ଭଲ ପାଆନ୍ତି, କୁହନ୍ତି ମଧ୍ୟ ମଝିରେ ମଝିରେ ଗାଇବା ପାଇଁ। ଆଜି ଟୁନା ଭାଇନାଙ୍କ ରିକ୍ୱେଷ୍ଟରେ ମୁଁ ସେ ଗୀତଟି ଗାଇଥିଲି, ଆପଣଙ୍କ ମନକୁ ଛୁଇଁଛି।
1: ମତେ ମ୍ୟାମ୍ ବହୁତ ବଢିଆ ଲାଗିଲା, ମୁଁ ତ ନିଶ୍ଚିତ କହିଥାନ୍ତି, ଗଲା ଥର କହିଲା ବେଳକୁ କାଟିଦେଲେ ଆପଣ, ମୁଁ କହିପାରିଲିନି, ତେଣୁ ଆଜି ବି ନିଶ୍ଚିତ ଲାଗିଥିଲା, ଦୁଇଥର ତ ରିଙ୍ଗ ହେଇକି ରହିଲାଣି, ତିନିଥର ଚାରିଥରକୁ ଲାଗିଲା।
0: ଆଚ୍ଛା, କଣ କହିବେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କଣ କଣ ଉପାୟ ଆପଣେଇଛନ୍ତି?
1: ଦେଖନ୍ତୁ, ଆମର ହେଲା, ଆମେ ହଉଛୁ ବୁଣାକାର ବୋଲି ତନ୍ତ ଆମର କାମ, ପ୍ରତ୍ୟେକ ଦିନ ସକାଳୁ ଉଠିକି ସକାଳ ନିତ୍ୟକର୍ମ ସାରିକି ଛଅଟା ଭିତରେ ପହଞ୍ଚିଯିବି ମୁଁ, ଆଠଟା ଯାଏ ତନ୍ତ ବୁଣା ହବ ବୋଲେ ଦେହ ଗୋଡ ହାତ ସଦାବେଳେ ଦୁହୁଣୁ ଥବ, ଆଠଟାରୁ ଗାଧୁଆ ପଧୁଆ ହେଇକି ସାଢେ ଆଠଟାରେ ଗାଧୁଆ ସରିବ, ଖିଆ ପିଆ ସରିବ, ନଅଟା ଭିତରେ ଆପଣଙ୍କର ଶୁଣା ହବ ପ୍ରୋଗ୍ରାମ, ତାପରେ ନଅଟାରୁ ଆପଣଙ୍କର ପ୍ରୋଗ୍ରାମ ଆସିଲେ ଦୁଇ ଘଣ୍ଟା ଟିକେ ଟାଇମ ଦିଆ ହବ, ତାପରେ ଦଶଟାରୁ ବୁଢା ହବ ବାରଟା ଯାଏ, ବାରଟା ଯାଏ ଏଇ କାମ କରାହବ, ବାରଟାରୁ କାମରୁ ଟିଫିନ୍ ନେଇକି ଖିଆପିଆ ହବ ସାଢେ ବାରଟା ଭିତରେ ଖାଇକି।

0: ଆପଣଙ୍କର ଶୁଣା ହବ ପ୍ରୋଗ୍ରାମ, ତାପରେ ନଅଟାରୁ ଆପଣଙ୍କର ପ୍ରୋଗ୍ରାମ ଆସିଲେ ଦୁଇ ଘଣ୍ଟା ଟିକେ ଟାଇମ ଦିଆହବ।
1: ଆଚ୍ଛା।
0: ତାପରେ ଦଶଟାରୁ ବୁଢା ହବ ବାରଟା ଯାଏ। ବାରଟା ଯାଏ ଏଇ କାମ କରାହବ, ବାରଟାରୁ କାମରୁ ଛୁଟି ନେଇକି ଖିଆ ପିଆ ହବ, ସାଢେ ବାରଟା ଭିତରେ ଖାଇକି ଅଧ ଘଣ୍ଟେ ରେଷ୍ଟ ନିଆହବ, ରେଡିଓଟା ଲାଗିଥିବ। ରେଡିଓଟା କାଇଁ ପଡ଼ିକି ଖାଉଛ ତମେ, ତମର କଣ ଗଲା? ତା ଭିତରେ ଭାଇମାନେ ଆମର ଅଛନ୍ତି, ଚାରି ପାଞ୍ଚ ଭାଇ ଆମେ ବସିକି ଟିକେ କଥାବାର୍ତ୍ତା ଘଣ୍ଟେ ହେଇଯିବୁ। ତାପରେ ବ୍ରେକ୍ ନିଆହବ, ବ୍ରେକ୍ ନେଲେ ଦିଟା ସାଢେ ଦିଟାରୁ ଟିକେ ଗୁଣ୍ଠ ଗୁଣା ହବ, ପାଞ୍ଚଟା ଯାଏ ପାଞ୍ଚଟାରୁ ଗୁଣ୍ଠ ଗୁଣା ହେଲେ ଘଣ୍ଟା ଟିକେ ଫେରେ ଲାଇଭ୍ ଶୁଣା ହବ, ଯଦି ମନ ହେଲା ଲଗେଇଲେ ଲଗେଇଲେ, ନହେଲେ ନାଇଁ ଶୁଣା ହେଲା। ଆଉ ରାତି ସାତଟା ପରେ ଆମର ତ ଅଛନ୍ତି ଗ୍ରୁପ, ଆଉ ଆମେ ତ ବସିକି ମଜା ମସ୍ତି ଆଉ କଣ କରିବୁ, ରାତି ଦଶଟା ସାଢେ ନଅ ଦଶ, ତା ଭିତରୁ ଆମର ଜଣେ ଭାଇ ଅଛନ୍ତି କୁମ୍ଭକ ନାଁ ଦିଆ ହେଇଛି, ଆମେ କଣ କହିବେ? ଆଉ ସେ ତ ଖାଇଲେ ଦୁଇଆ ଖାଇଦେଲେ ନଅଟାରୁ, ସେ ତାଙ୍କ ସହିତ ଆମେ ମଜା କରିକରି ସେ ମଜାରେ ଶୋଇ ପଡ଼ିଥିବେ। ଆଉ ଆଉ ନିଜ ପାଇଁ ହେଲେ ମୋର ଗୋଟିଏ ଜିନିଷ ଅଛି, ମୁଁ ନିଜ ଭଲ ଭାବେ କହିଲେ ସଦାବେଳେ ସତ କଥା କହିବାକୁ ପସନ୍ଦ କରେ, ସତ କଥା ବି କୁହେ, ପରିଶ୍ରମ ନିଶ୍ଚିତ ମୁଁ କରିବି, ଆଉ ମିଛ କଥା କହିବିନି, ଯୋଉ ଭାଇ ହଉ କି ଯିଏ ହଉ, ମିଛ କହିଲା ମୁଁ ତାଠୁ ସଦାବେଳେ ଦୂରଭୂତ ରହିବି। କୌଣସି କଥାରେ ହଉ, ଯଦି ଯିଏ ମିଛ କହିଲା କି ମିଛକୁ ପ୍ରଶ୍ନ ଦେଲା, ମୁଁ ସଦାବେଳେ ତାଠୁ ଦୂରଭୂତ ରହିବି, ସଂସ୍କୃତିରେ ସଦା ଜୀବନ ଯାପନ କରିବି, ଠିକ ଟାଇମରେ ଖାଇବି, ଅଖାଦ୍ୟ ଖାଇବି ନାହିଁ, ମସଲା ଦ୍ରବ୍ୟ ଖାଇବି ନାହିଁ, ମନ ଖୁସିରେ ଯାହା ହେଲା ଖାଇବି, ସଦାବେଳେ ସଂସ୍କୃତ ଲୋକଙ୍କ ସହିତ ଯୋଉମାନେ ମଜା କଥା କହିବେ ତାଙ୍କ ସହ ସଦାବେଳେ ମୁଁ କଣ୍ଟାକ୍ଟରେ ରହିବି।
1: ବହୁତ ବହୁତ ବଢିଆ, ଆପଣ ଯୋଉ ଗୋଟେ କଥା କହିଲେ, ସତ ଆପଣ କୁହନ୍ତି ଆଉ ଯୋଉମାନେ ସତ କହନ୍ତି ତାଙ୍କୁ ମଧ୍ୟ ଆପଣ ଭଲ ପାଆନ୍ତି। ଆମେ ଯଦି ମିଛ କହିବା, ମିଛର ଆଶ୍ରୟ ନବା, ସେଟା ଆମ ମନ ଭିତରେ ବାରମ୍ବାର ବାରମ୍ବାର ବାରମ୍ବାର ଘୁରି ବୁଲିବ, ଗୋଟେ ମିଛରୁ ଶହେଟା ମିଛ ମଧ୍ୟ ସୃଷ୍ଟି ହବ। ଯଦି ଆମେ ସତ କଥା ପଦେ କହିଥିବା, ତାହେଲେ ସେଇ କଥା ହିଁ ବାରମ୍ବାର ଆମ ପାଟିରୁ ବାହାରିବ, ତାର ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡିବ।
0: ନିଶ୍ଚିତ ନା, ମୁଁ ସଦାବେଳେ ମୁଁ ଯେତିକି ସହିତ ମିଶିକି ମୋର ବନ୍ଧୁଠୁ ବାନ୍ଧବଠୁ ସାଙ୍ଗଠୁ ସେଥିପାଇଁ ସଦାବେଳେ ମୁଁ ସମସ୍ତଙ୍କୁ କହେ, ଭାଇ ସତ ଯିଏ କହେ ମୁଁ ଭଲ ପାଇବି, ତା ସାଙ୍ଗରେ ସଦାବେଳେ କଥା ହେବି, ମିଛ ଥରକୁ ଥର ହେଲା ମାନେ ମୁଁ ସଦାବେଳେ ଦୂରୀଭୂତ ରହିବି, କିନ୍ତୁ ସତଟା ଆମକୁ ଏତେ ଉଲ୍ଲସିତ କରିବ, ଏତେ ସତ ମାର୍ଗେ ନେଇଯିବ, ଆମ ମନଟା ସଦାବେଳେ ହୃଦୟ ପବିତ୍ର ରହିବ, ଯିଏକି ଆପଣଙ୍କ ସହିତ ମୁଁ ଭଲରେ କଥା ହେଇପାରିବି, ସେ ଯେକୌଣସି ଶୋଧନ ହଉ, ବନ୍ଧୁ ହଉ, ବାନ୍ଧବ ହଉ, ଯିଏ ହଉ, ସମସ୍ତେ ଯଦି ହସ୍ତ ଖୁସିରେ କଥା ହେଇପାରିବ, ସେ ଭଲ ବାକ୍ୟ ପାଟିରୁ ବାହାରିବ। ଆଉ ଶୋଇଲା ବେଳକୁ ନିଶ୍ଚିତ, ମ୍ୟାମ୍ ଶୋଇଲା ବେଳକୁ ନିଶ୍ଚିତ ଟିକେ ଈଶ୍ୱରଙ୍କୁ ନିଜ ଭିତରେ ଧ୍ୟାନ କରିବ, ପ୍ରଭୁଙ୍କୁ ଦୁଃଖ ସୁଖ ଜଣେଇବ, ତାପରେ ହିଁ ଶୋଇବ, ଏଇଟା ହଉଛି ମୋର ସବୁଦିନର
1: ରୁଟିନ। ବାହ, ବହୁତ ବଢିଆ, ବହୁତ ବଢିଆ, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆମ ସହିତ ଯୋଡି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମ୍ୟାମ୍ ପୁଣି ଥରେ ଗୀତଟି ଗାଇଥିବାରୁ ଆପଣଙ୍କୁ ଅନ୍ତର ଭରା ହୃଦୟରୁ ଅଭିନନ୍ଦନ ଜଣାଉଛି, ସେଥିପାଇଁ ଭଗବାନ ଆପଣଙ୍କୁ ଖୁସିମୟ ଜୀବନ ଯାପନ କରନ୍ତୁ।
1: ଆଜ୍ଞା, ଜୟ ଜଗନ୍ନାଥ।

0: ତେବେ ମୋଟାମୋଟି କହିବାକୁ ଗଲେ ମନ ପ୍ରଫୁଲ୍ଲ ଥିଲେ, ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା। ହଁ, ସେ ଗାଡ଼ିଆରେ ଯେମିତି ବି ପାଣି ଥାଉ, ଯାହା ଥାଉ, ଆପଣଙ୍କ ମନ ଯଦି ନିର୍ମଳ ଅଛି, ସେ ପାଣିଟିକକ ଗଙ୍ଗା ପାଣି ସଦୃଶ ହୋଇଯିବ। ଏ କଥା କହିବାର ମାନେ ହେଉଛି, ମନ ଯଦି ଆମର ଠିକ୍ ଥିବ, ମନ ଯଦି ଭଲ ଥିବ, ତାହେଲେ ଆମେ ସବୁ କାମ ଠିକ୍ ଭାବରେ କରିପାରିବା, ଏବଂ ସବୁ କାମ କରିବା ପାଇଁ ମଧ୍ୟ ଆମର ଆନ୍ତରିକ ଇଚ୍ଛା ସୃଷ୍ଟି ହେବ, କ୍ରିଏଟ୍ ହେବ। ତେବେ ଆପଣମାନେ ମଧ୍ୟ ସେଇ କଥାରେ ବିଶ୍ୱାସ କରୁଛନ୍ତି ବୋଲି ଆମକୁ ଜଣାଉଛନ୍ତି। ଏବେ ଦେଖିବା ଆଉ ଜଣେ କଲରକୁ। ହ୍ୟାଲୋ
1: ହ୍ୟାଲୋ ଶୁଭ ସକାଳ ନେସୀ ମ୍ୟାମ, ନମସ୍କାର।
0: ଆପଣଙ୍କୁ ମଧ୍ୟ ନମସ୍କାର, ସ୍ୱାଗତ ଜଣାଉଛି। କଣ କିଏ କହୁଛନ୍ତି ଆଗେ କୁହନ୍ତୁ।
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲ କନପୁର ଜଗତସିଂହପୁର କହୁଥିଲି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ସୁନ୍ଦରୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡାମ, ବହୁତ ଦିନ ବାଦେ ଆଜି ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେଲା। ବିଶେଷ କରି ଆମ ଜାମ୍ବନ ଭାଇ ଓରଫ ପ୍ରଫୁଲ୍ଲ ପ୍ରଧାନ ଏଟା ସବୁ କଥା କହିଦେଇ କଲେ,
0: ଯାହା ବି ଆପଣଙ୍କ ପାଖରେ ବାକି ଅଛି କୁହନ୍ତୁ।
1: ଆପଣ ଯୋଉ ଟପିକ ରଖିଛନ୍ତି ଆଉ ପ୍ରଫୁଲ୍ଲ ଭାଇ ସବୁକିଛି କହିଲେ, କିନ୍ତୁ ମୁଁ ଚାରୋଟି ବେଶୀ ଧ୍ୟାନ ଦିଏ। ପ୍ରଥମେ ହେଲା ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ଗାଧେଇବା, ଠିକ୍ ସମୟରେ ଶୋଇବା, ଏବେ ଠିକ୍ ସମୟରେ
0: ଉଠିବା।
1: ଏଇ ଚାରୋଟି ଜିନିଷ ଯଦି ଆପଣ ଜଗିବେ, ତା ସାଙ୍ଗରେ କିଛି କଠିନ ପରିଶ୍ରମ କାମ କରିବେ, ଆପଣ ସବୁବେଳେ ପାଇଁ ସୁସ୍ଥ ରହିବେ।
0: ଆଚ୍ଛା, କୌଣସି ନା କୌଣସି କାରଣରୁ ଯଦି ବି ଆପଣଙ୍କର କୌଣସି ଟାଇମ୍ରେ

0: ଖାଦ୍ୟ ଟିକେ ଲେଟ୍ରେ ଆପଣଙ୍କୁ ମିଳିଲା ବା ଆପଣ ଖାଇବା ସମୟଟା ବହୁତ ଗଡିଗଲା, ସେଦିନ ଆପଣ କଣ କରନ୍ତି?
1: ଦେଖନ୍ତୁ ସେମିତିଟା କାରଣ ସବୁଦିନ ସମାଜ ଆନେ ଥରେ ଆମେ କରିବା ଭୁଲ ହେଇଯିବାରେ, କିନ୍ତୁ ସବୁବେଳେ ତ ସେ ଭୁଲଟା କରିବାନି, କିନ୍ତୁ ଦେଖନ୍ତୁ ମୋ ପିଲାଦିନ ଆଜି ପର୍ଯ୍ୟନ୍ତ ମୁଁ 4ଟାରେ ଉଠିବି, ସବୁଦିନ ମୋ ନିତିଦିନ ଅଭ୍ୟାସ ହେଲା ମୁଁ 11ଟା ଶୋଇଲେ ସେ 4ଟାରେ ଉଠେ, କିନ୍ତୁ 11ଟା ମୁଁ 10ଟାରେ ତ ଶୁଏ, ଆଉ ଠିକ ସମୟରେ ଶୁଏ, ଠିକ ସମୟରେ ଉଠେ, ଖାଇବା ପିଇବା ଶୋଇବା ଗାଧୁଆ ମୋର ଗୋଟେ ଟାଇମ୍ ଟେବୁଲ କରିଦେଇଛି, ଏଇ ସମୟରେ ଗାଧୁଆ, ଏଇ ସମୟରେ ଖାଇବି, ଏଇ ସମୟରେ ଶୋଇବେ, ଏଇ ସମୟରେ ଉଠିବି, ଆଉ ପରିଶ୍ରମ ଯେତିକି କାରଣ ବ୍ଲାଣ୍ଡ ଏତେ ତ କରିବା ମୋ ଯେତିକି ଆବଶ୍ୟକ ସେତିକି ପରିଶ୍ରମ କରେ, 8 ଘଣ୍ଟା ମୁଁ ପରିଶ୍ରମ କାମ କରେ, 8 ଘଣ୍ଟା ହାଲକା ପରିଶ୍ରମ, 8 ଘଣ୍ଟା ମୁଁ ଶୁଏ, ମୋର ସବୁ ଟାଇମ୍ ଟେବୁଲ ବାଣ୍ଟି ଦେଇଛି, ଯାହାକି ମୁଁ ଦୀର୍ଘ 40 ବର୍ଷ ହେଲା ମେଡିକାଲ ମୋ ଧର୍ମ ଦେଖିଲି।
0: ବହୁତ ବଢିଆ, ସୁନ୍ଦର କଥା।
1: ଆଉ ଗୋଟେ ମ୍ୟାଡାମ ତ ଚିନ୍ତାଟା କହିଲେ, ଚିନ୍ତା ଦୁଇ ପ୍ରକାର ଅଛି, ଗୋଟେ ପରିବାର ଚିନ୍ତା ଅଛି, ଗୋଟେ ବାହାର ଚିନ୍ତା ଅଛି। ଆପଣ ଯଦି ଘରେ ବସିକି ଚିନ୍ତା କରିବେ ମୁଁ କାଇଁ 10 ମହଲା କୋଠା ବାଡ଼େ, ସେ କାଇଁ ବାଡ଼େଲା, ସେ କାଇଁ ଗାଡି ଚଢିଲା, ବ୍ୟାଙ୍କ ବାଲାନ୍ସ ବଢେଇଲା, ମୁଁ କାଇଁ ହେଇପାରିଲି, ଯଦି ସେ ଚିନ୍ତାଟା କରିବେ ଆପଣ ଆସ୍ତେ ଆସ୍ତେ ଶରୀର ରୁଗ୍ନ ଅବସ୍ଥା ପଳେଇ ଆସିବ, କାରଣ ମାନସିକ ରୁଗ୍ନ ହେଇଯାଅ, ଶରୀର ରୁଗ୍ନ ହେଇଯାଅ, ସବୁ ଚିନ୍ତା ଆମେ ଏଇ ଚିନ୍ତା କରେ ଆମ ଯେତିକି ଅଛି ସେଥିରେ ସନ୍ତୁଷ୍ଟ
0: ରହିବା,
1: ଆଜି ଯାହା ମିଳୁଛି ଭଗବାନ ଯାହା ବି ଦଉଛନ୍ତି ଆମ ପରିଶ୍ରମ ଯାହା ପାଉ ପାଉଛେ ତାକୁ ଖୁସିରେ ଗ୍ରହଣ କରିନେବା, ସବୁବେଳେ ଖୁସିରେ ରହିବା ଏବଂ ସବୁବେଳେ ଚିନ୍ତା କରିବା। ମୋର ଶରୀର ପ୍ରତି ମୁଁ ସବୁବେଳେ ଧ୍ୟାନ ଦେଇଥିଲି ମ୍ୟାଡାମ, ଆଜି ପର୍ଯ୍ୟନ୍ତ ମତେ ଡାକ୍ତର ମାନେ କୁହନ୍ତି ବହୁତ ଚିହ୍ନା ମେଡିକାଲ କେବେ ଆସେ, ମୁଁ କହିଲି ମୋର ଥିବାର ନାହିଁ କି ଏଲୋପାତି ଔଷଧ ଖାଇ ରୋଗ କିଣିବାର ନାହିଁ, କାହିଁକିନା ଥଣ୍ଡା ଟିକେ ହଉଛି, ଧନ୍ୟବାଦ ଆପଣ ଆଜି ଥଣ୍ଡା ହେଲା, ଥଣ୍ଡାର 2.5 ଦିନ ପ୍ରଭାବ ରଖେ, ଆମେ ଟିକେ ଶୋଇଯିବା ନାହିଁ, ଟିକେ ଥଣ୍ଡା ହେଲା ଚାଲ ଯା ମେଡିକାଲ, ଟିକେ ମୁଣ୍ଡ ବିନ୍ଧିଲା ମେଡିକାଲ ଚାଲ, ଆପଣ ମେଡିସିନ ଖାଇ ଖାଇକି ଆପଣ ରୁଗ୍ନ ହେଇଥିବ, ମେଡିସିନ ଅମୃତ ହେଲେ ସେ ବିଷର ଅମୃତ ହେଉଛି ପୁଣି ଅମୃତର ବିଷ ହେଇଥାଏ, ସବୁବେଳେ ଚେଷ୍ଟା କରିବା ଦେହରେ କିଛି ସମୟ ପାଇଁ ରୋଗଟାକୁ ମାରିବା, କାରଣ ଥଣ୍ଡା ଜ୍ୱର ପ୍ରାକୃତିକ ଉପାୟରେ ଝାଡ଼ା ସେ ଆସେ, ସେଥିପାଇଁ ଆମ ପ୍ରକୃତି 12 ମାସ 13 ପର୍ବ ଅଛି, ଫଳମୂଳ ଅଛି, ଖାଦ୍ୟ ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟ ଅଛି, ଆମେ କଣ କରୁଛେ ସମୟ ଅନୁସାରେ ଖାଦ୍ୟ ନ ଖାଇବା, ଏ ସମୟରେ ଖାଦ୍ୟ ଖାଉଛେ, ରାତି 12ଟା 1ଟାରେ ଖାଇବା, 2ଟା 3ଟା ରାତିରେ ଶୋଇବା, 9ଟା 10ଟାରେ ଉଠିବା, ଆପଣ ଯେତେ ପରିଶ୍ରମ କରନ୍ତୁ କିନ୍ତୁ ଏଇ ଯଦି ଆପଣ ସବୁ ପାଇଁ ରୁଗ୍ନ ଅବସ୍ଥା ରହିବେ।
0: ଠିକ କଥା, ଏକଦମ ଠିକ କଥା ଆପଣ କହିଲେ, ଆପଣ 40 ବର୍ଷ ହେଲାଣି ମେଡିକାଲକୁ ଯାଇନାହାନ୍ତି, ଆଗାମୀ ଯେତେ ବର୍ଷ ଆପଣ ବଞ୍ଚିବେ,
1: ମତେ ଆସି 47 ହେଲାଣି, ଏବେ ଯୋଉ ବର୍ଷ ହେଲା ମୁଁ ସେଥିରେ ଓଦା ହେଇଛି, କାରଣ ଆମେ ପିଲାବେଳେ ଆଗକୁ ଅସିନିଆରେ ସେକା ହଉଥିଲା ଯାହାକି ଆମେ ଟିକେ ଥଣ୍ଡା ଫଣ୍ଡା ବି ହୁଏନି, ଏବେ ଦେଖନ୍ତୁ ଡବା କ୍ଷୀର ଛୁଆ ତାଙ୍କୁ ଟିକେ କଣ ହେଲେ ତାଙ୍କ ପ୍ରାକୃତିକ ଯାହା ଦେଇଛି, ପ୍ରକୃତି ଆମକୁ ଯାହା ଦେଇଛି ସେଇଥିରେ ଆମେ ଚାଲିବା, ଆଉ ତା ସାଙ୍ଗରେ ଆମେ ସମନ୍ୱୟ ପରିବର୍ତ୍ତନ, କିନ୍ତୁ ଏ ଜିନିଷଟା କେମିତି ପରିବର୍ତ୍ତନ କରେ, ଆମେ କେମିତି ସୁସ୍ଥ ରହିବା ଆମ ନିଜ ହାତରେ ଅଛି, ନିଜେ ଡାକ୍ତର ହବା ପଡିବ।
0: ବଢିଆ କଥା, ତାହେଲେ
1: ଆପଣ ସୁସ୍ଥ ରହିପାରିବେ, ଆପଣ ପରିଶ୍ରମ କରୁଛନ୍ତି, 8 ଘଣ୍ଟା ଆସିକି 6 ଘଣ୍ଟା ବସୁଛନ୍ତି ଆରାମ ଚେୟାର ବସୁଛନ୍ତି ଏସିରେ, ସେଟା ପରିଶ୍ରମ କୁହାଯାଏନି, ପରିଶ୍ରମ ହାଡ଼ ଭଙ୍ଗା ଯେମିତି ଦେହ ହାତ ସବୁବେଳେ ଚାଲୁଥାଏ, ଲୋକ ଆଗରୁ ରାତି 4ଟାରେ ଉଠି ଯାଇକି ବିଲାଡି କାମ କରୁଥିଲେ, ହେଲେ 9ଟା 10ଟାରେ ଉଠୁଛନ୍ତି,
0: ସେଗୁଡା ହଉଛି ସବୁ ରୋଗର କାରଣ,
1: କିଛି ନଥିଲା ଶାନ୍ତିରେ ଥିଲେ, ହେଲେ ସବୁ କିଛି ଅଛି ଅଶାନ୍ତିରେ ରହୁଛନ୍ତି।
0: ନିଶ୍ଚିତ ଭାବରେ ସୁନ୍ଦର କଥା, ସୁନ୍ଦର କଥା ଉପସ୍ଥାପନ କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
1: ଅର୍ଘ୍ୟତାଳି ଶୁଭ ସକାଳ ମଣି ମେଲୋଡି ଆଉ ଟ୍ୟାଲେଣ୍ଟ ଏଟା ଏତେ ସୁନ୍ଦର ଆଗେ ପ୍ରୋଗ୍ରାମ କରୁଛନ୍ତି, ଆପଣଙ୍କୁ ଧନ୍ୟବାଦ ଦଉଛି, ଆଉ ଗୀତଟା ଗାଇଲେ ଭାଇନା ଯୋଉ ଅନୁରୋଧ କଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦଉଛି, ଆଉ ବିଶେଷ କରି ଆମ ଗ୍ରୁପର ଜାମ୍ବାବନ ଭାଇ ପପୁଲ ଭାଇଙ୍କୁ ମୁଁ ଧନ୍ୟବାଦ ଦଉଛି, ସେ ଯାହା ବି କଲେ ସତର୍କତା କଲେ, ସେ କେବେ ମିଛ କୁହନା, ସବୁବେଳେ ତାଙ୍କ ମୋର
0: ବହୁତ ବଢିଆ, ଏମିତି ସମସ୍ତେ ସୁସ୍ଥ ଥାନ୍ତୁ, ଆପଣ ଲାଷ୍ଟ କଲର ହିସାବରେ ଆମ ସହିତ
1: ଆପଣ ସବୁବେଳେ ସୁସ୍ଥ ଥାନ୍ତୁ, ମାନସିକ ସ୍ତରରେ ସୁସ୍ଥ ଥାନ୍ତୁ, ପରିବାର ସୁସ୍ଥ ରହୁ, ପରିବେଶ ସୁସ୍ଥ ରହିଲେ ଆପଣ ନିଜେ ସୁସ୍ଥ ରହିବେ, ରହୁଛି ନମସ୍କାର।
0: ନମସ୍କାର। ତେବେ ଏଇଠି ସରିଯାଇଛି ଡାଲିନ୍ ଲାଇଭ୍ ଚିଟ୍ ଚାଟ୍ ଶୋ।

କିଛି ନେଟୱାର୍କ ଇସ୍ୟୁ ପାଇଁ ଆଜି କୌଣସି ବି ଏସ୍ଏମ୍ଏସ୍ ଆମ ପାଖରେ ଶୋ ହେଇପାରୁନାହିଁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଁ କିଛି କହିପାରୁନି, ହୁଏତ ଆସିଯାଇପାରେ, ସେଇ ଆଶାରେ ମୁଁ ରହିଛି। ଯେଉଁମାନେ ବି ମେସେଜ୍ କରିଛନ୍ତି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି, ଶୁଭେଚ୍ଛା ଜଣାଇବି। ଆପଣମାନେ ମେସେଜ୍ କରିଛନ୍ତି ଆଣ୍ଡ ଯେତେବେଳେ ବି ନେଟ୍ କନେକ୍ସନ୍ ଓକେ ହେଇଯିବ ସମସ୍ତଙ୍କ ନାଁ ମୁଁ ପଢ଼ିବା ପାଇଁ ଚେଷ୍ଟା କରିବି।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି ପଠାଇଛନ୍ତି ଉର୍ମିଳା ନିର୍ମଳ ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ତାଙ୍କୁ ସବୁ ପ୍ରୋଗ୍ରାମ୍ ଭଲ ଲାଗିଛି। ସବୁ ଶ୍ରୋତାମାନଙ୍କର ଆଜି ଯେଉଁ ରହିଥିଲା ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ସମସ୍ତଙ୍କର ଯେଉଁ ମତ ରହିଥିଲା ତାଙ୍କୁ ମଧ୍ୟ ସେସବୁ ଭଲ ଲାଗିଛି। ତେଣୁ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ହେଲେ ସବୁବେଳେ ମନକୁ ଭଲ ରଖିବା ପାଇଁ ପଡ଼ିବ। ସେ ଧନ୍ୟବାଦ ଜଣାଇଛନ୍ତି ସମସ୍ତଙ୍କୁ। ଆପଣଙ୍କ ପାଇଁ ମୁଁ ଶୁଣି ଦେଉଛି ଏ ଗୀତଟି।

ବହୁତ କଷ୍ଟରେ ଗୋଟେ ଗୋଟେ ମେସେଜ ହିଁ ଆସୁଛି। ମୁଁ ଚେଷ୍ଟା କରୁଛି ଯେତିକି ମେସେଜ ଆସିବ ଆଜି ସବୁ ମେସେଜକୁ କାର୍ଯ୍ୟକ୍ରମରେ ସାମିଲ କରିବି। ତେବେ ସୁଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା ମେସେଜଟି କରିଛନ୍ତି। ତା ସହିତ ସଂଗ୍ରାମ ବବୁଲ, ଦିଲ୍ଲୀପ ଏବଂ ବୁଟୁ ଏମାନେ ମଧ୍ୟ ଯୋଡ଼ି ହୋଇଛନ୍ତି ଆମ ସହିତ। ଶଙ୍ଖା ସିନ୍ଦୁରର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର, ଆଜି କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ବହୁତ ଭଲ ଲାଗୁଛି। ଗୀତଗୁଡ଼ିକ ବହୁତ ମନକୁ ମଧ୍ୟ ଛୁଇଁ ପାରୁଛି ବୋଲି ଲେଖିଛନ୍ତି। ଓକେ, ମୁଁ ଚେଷ୍ଟା କରୁଛି ଆପଣଙ୍କ ମନପସନ୍ଦର ଗୀତଟି ଶୁଣେଇଦେବା ପାଇଁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଶୁଣିବା ପାଇଁ ଚାହିଁଛନ୍ତି ପିକେ ଫିଲ୍ମର ଗୋଟେ ସୁନ୍ଦର ଗୀତଟି ଶୁଣି ଦେଉଛି। ଆପଣଙ୍କ ମନପସନ୍ଦର ଏହି ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ।

ଆଜି ସବୁ SMS ବି ଶୋ କରୁନି, ଟିକେ ପ୍ରୋବ୍ଲେମ୍ ହଉଛି। ତେବେ ପରବର୍ତ୍ତୀ ମେସେଜ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା ମେସେଜ କରିଛନ୍ତି ବହୁଗ୍ରାମ କଟକରୁ। ସୁନା ମଞ୍ଜୁରୀ ଫିଲ୍ମର ଗୋଟେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ପୁଚୁକି ଗାଲି। ସେ ଗୀତଟି ନାହିଁ, କିନ୍ତୁ ଆଉ ଗୋଟେ ଗୀତ ମୁଁ ଆପଣଙ୍କ ପାଇଁ ଶୁଣିଦେଉଛି।

ପରେ ପରେ ମେସେଜଟି କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ମୁଁ ଯେ ଏକ ପାଗଳ ଭଅଁର ତାନସେନ ସିଂଙ୍କ କଣ୍ଠରୁ ସମର ସଲିମ ସାଇମନ ଫିଲ୍ମରୁ।

ପରେ ପରେ ମେସେଜଟି ଆସିଛି ଅନୁଗୁଳରୁ, ଲେଖି ପଠାଇଛନ୍ତି ସୁଫଳା ପ୍ରଧାନ, ଦେବବ୍ରତ, ଦେବଦତ୍ତ ପ୍ରଧାନ, ସୁଚିତ୍ରା ସାହୁ ଏବଂ ଘସିରା।

ପରେ ପରେ ମେସେଜଟି ଆସିଛି ଅନୁଗୁଳରୁ ଲେଖି ପଠାଇଛନ୍ତି ସୁଫଳା ପ୍ରଧାନ, ଦେବବ୍ରତ, ଦେବଦତ୍ତ ପ୍ରଧାନ, ସୁଚିତ୍ରା ସାହୁ ଏବଂ ଘସିରା।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଏସ୍ଏମ୍ଏସ୍ଟି କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଶୁଣିବା ପାଇଁ ଚାହିଁଛନ୍ତି ମଥୁରା ବିଜୟ ଫିଲ୍ମର ଗୋଟେ ଗୀତ, କେତେ ବଜାଓ ବଇଁଶୀରେ। ଶୁଣି ଦେଉଛି ଆପଣଙ୍କ ମନ ପସନ୍ଦର ଏହି ସୁନ୍ଦର ଗୀତଟି। ଆଜି ବହୁତ ନୂଆ ନୂଆ ଶ୍ରୋତାମାନେ ଆମ ସହିତ ଯୋଡ଼ି ହୋଇଛନ୍ତି, କିନ୍ତୁ କିଛି ଟେକ୍ନିକାଲ୍ ପ୍ରୋବ୍ଲେମ୍ ପାଇଁ ହ୍ୱାଟ୍ସଆପ୍ରେ ମେସେଜ୍ ଆମର ପାଖାପାଖି 9:35 ପରେ ପରେ ଆସିଲା। ତେବେ ଯାହା ହେଉ, ଯେତେ ସଂଖ୍ୟାରେ ଆପଣମାନେ ମେସେଜ୍ କରିଛନ୍ତି, ସମସ୍ତଙ୍କୁ ଆମ ତରଫରୁ, ବିଶେଷ କରି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲସା ଦିଲସା। ହ୍ୟାଲୋ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମୟ ଦିନ 11:00 ବାଜିଗଲାଣି। ହଁ ସାଧି, ସୁଜାତା ଅଛି ଆପଣମାନଙ୍କ ସହିତ ଦିନ ସାରା ରହିବ, ମିଠା ମିଠା ଗୀତ ଶୁଣେଇବି, ମିଠା ମିଠା କଥା ହେବା। ହଁ ସାଥି, ଆପଣଙ୍କ

ମିଠା ମିଠା ମତ ମଧ୍ୟ ମାଗିବି। ସାଥୀ, ସମସ୍ତଙ୍କର କର୍ମମୟ ଜୀବନ, ସମସ୍ତେ ବହୁତ ବ୍ୟସ୍ତ ବହୁଳ ଜୀବନ ଭିତରେ ମାନେ ଆମେ ଚାଲିଛେ, କିନ୍ତୁ ଆପଣଙ୍କ ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ ଦିନସାରା ଆପଣଙ୍କୁ ମିଠା ମିଠା ଗୀତ ଶୁଣିବି। ସେଇଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗଡ଼ା ଦିଲ୍ ସେ ଦିଲ୍ ତକ୍ ସହିତ। କିନ୍ତୁ ସାଥୀ, ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ହଁ ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ଅନେକ ପ୍ରତିଭାଶାଳୀ ଗାୟକ ନିଜର ଅମର କଣ୍ଠସ୍ୱର ଦ୍ୱାରା ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟରେ ସ୍ଥାନ ଅଧିକାର କରିଛନ୍ତି। କିନ୍ତୁ ସାଥୀ, ମହମ୍ମଦ ଆଜିଜ ଏମିତି ଜଣେ ଅତ୍ୟନ୍ତ ଲୋକପ୍ରିୟ ଗାୟକ, ପାର୍ଶ୍ୱ ଗାୟକ ମଧ୍ୟ ଥିଲେ। ତାଙ୍କର ଶକ୍ତିଶାଳୀ, ମଧୁର ଓ ଭାବପୂର୍ଣ୍ଣ କଣ୍ଠସ୍ୱର ସଙ୍ଗୀତ ପ୍ରେମୀଙ୍କୁ ଆଜି ମଧ୍ୟ ମୋହିତ କରେ। ହଁ, ହିନ୍ଦୀ, ଓଡ଼ିଆ, ବଙ୍ଗଳା ସମେତ ଅନେକ ଭାଷାରେ ମଧ୍ୟ ସେ ହଜାର ହଜାର ଗୀତ ଗାଇ ସଙ୍ଗୀତ ଜଗତକୁ ସମୃଦ୍ଧ କରିଛନ୍ତି। ବିଶେଷ କରି ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ମହମ୍ମଦ ଅଜିଜଙ୍କ ଜନ୍ମ 2 ଜୁଲାଇ 1954 ମସିହାରେ ପଶ୍ଚିମବଙ୍ଗର କୋଲକାତାରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ସୟଦ ମହମ୍ମଦ ଅଜିଜ ଉନ୍ନବୀ। ଛୋଟବେଳେ ସେ ସଙ୍ଗୀତ ପ୍ରତି ଅତ୍ୟଧିକ ଆଗ୍ରହୀ ଥିଲେ। ପରିବାରର ସହଯୋଗ ଓ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ସେ ସଙ୍ଗୀତକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ। ସାଥୀ, ଆଗକୁ ତ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବ, କିନ୍ତୁ ବର୍ତ୍ତମାନ ଶୁଣିଦେଉଛି ତାଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

0: ওয়েলকাম ব্যাক ওয়ান্স আগেন, টিউন করছেন 100.4 আকাশবাণী এফএম, দেন বকাটাক দিল সে দিল তক চলেছে কলাকার। ହଁ ସାଥୀ, ଛୋଟବେଳୁ ସେ ମହାନ ଗାୟକ ମହମ୍ମଦ ରଫିଙ୍କ ଗୀତ ଶୁଣୁଥିଲେ ଏବଂ ତାଙ୍କୁ ନିଜର ଆଦର୍ଶ ବୋଲି ମାନୁଥିଲେ। ରଫିଙ୍କ ଶୈଳୀକୁ ଅନୁସରଣ କରି ସେ ନିଜ କଣ୍ଠକୁ ଅଧିକ ସୁମଧୁର କରିବା ପାଇଁ ନିରନ୍ତର ଅଭ୍ୟାସ କରୁଥିଲେ। ସେ ସ୍ଥାନୀୟ କାର୍ଯ୍ୟକ୍ରମ ଓ ମଞ୍ଚରେ ଗୀତ ଗାଇ ଧୀରେ ଧୀରେ ପରିଚିତ ମଧ୍ୟ ହୋଇଥିଲେ।
1: ରବ୍ବା ତେରା ଶୁକ୍ରିୟା।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ଭର୍ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ଆରମ୍ଭରେ ମହମ୍ମଦ ଅଜିଜ୍ ବଙ୍ଗଳା ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ପାଇଥିଲେ ପରେ ପରେ ସେ ମୁମ୍ବାଇକୁ ମଧ୍ୟ ଯାଇ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ତାଙ୍କ ପ୍ରତିଭା ଦେଖି ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ଗୀତ ଗାଇବାର ଅନେକ ସୁଯୋଗ ଦେଇଥିଲେ ଅଳ୍ପ ସମୟ ମଧ୍ୟରେ ସେ ବଲିଉଡ଼ର ଜଣେ ଚର୍ଚ୍ଚିତ ପାର୍ଶ୍ୱ ଗାୟକ ହୋଇଯାଇଥିଲେ ୧୯୮୦ ଓ ୯୦ ଦଶକରେ ମହମ୍ମଦ ଅଜିଜ୍ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି ତାଙ୍କର ଗୀତର ଭାବ ଶକ୍ତି ଓ ମଧୁରତା ଅଦ୍ଭୁତ ଓ ସମନ୍ୱୟ ଥିଲା ସେ ଅନେକ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ ଅଭିନେତାଙ୍କ ପାଇଁ କଣ୍ଠଦାନ କରିଥିଲେ ତାଙ୍କର ଗୀତ ଶ୍ରୋତାଙ୍କ ମନକୁ ଗଭୀର ଭାବରେ ସ୍ପର୍ଶ କରିଥିଲା ହଁ ସାଥୀ ଓଡ଼ିଶାରେ ମହମ୍ମଦ ଅଜିଜ୍ଙ୍କ ଲୋକପ୍ରିୟତା ଅତୁଳନୀୟ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଓ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି ତାଙ୍କର ସମଧର ସ୍ୱର ଓଡ଼ିଆ ଶ୍ରୋତାଙ୍କ ହୃଦୟକୁ ଜିତି ନେଇଥିଲା ତାଙ୍କ ଗାଇଥିବା ଅନେକ ଗୀତ ଆଜି ମଧ୍ୟ ରେଡିଓ ଟେଲିଭିଜନ ଓ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଶୁଣିବାକୁ ମିଳେ ତେବେ ସାଥୀ ଶୁଣି ଦେଉଛୁ ଗୋଟିଏ ତାଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମା କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କଳାକାର ହଁ ସାଥୀ ମହମ୍ମଦ ଅଜିଜ୍ ଜଣେ ଅତ୍ୟନ୍ତ ସରଳ ନମ୍ର ଓ ପରୋପକାରୀ ବ୍ୟକ୍ତି ଥିଲେ ସଫଳତାର ଶିଖରରେ ଥାଇ ମଧ୍ୟ ସେ କେବେ ଅହଙ୍କାର କରିନଥିଲେ ସଙ୍ଗୀତ ପ୍ରତି ତାଙ୍କର ନିଷ୍ଠା ଏବଂ ଶୃଙ୍ଖଳାବଦ୍ଧ ଜୀବନ ଅନେକ ନବୀନ କଳାକାରଙ୍କ ପାଇଁ ପ୍ରେରଣା ଦୀର୍ଘ ସଙ୍ଗୀତ ଜୀବନରେ ସେ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଛନ୍ତି ବିଭିନ୍ନ ସାଂସ୍କୃତିକ ସଂଗଠନ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ସମ୍ମାନିତ କରିଥିଲେ କିନ୍ତୁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ଥିଲା ତାଙ୍କ ଶ୍ରୋତାଙ୍କର ଭଲ ପାଇବା ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତ ସହ ଜଡ଼ିତ ରହିଥିଲେ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ମଧୁର କଣ୍ଠସ୍ୱରରେ ଶ୍ରୋତାଙ୍କର ମନ୍ତ୍ରମୁଗ୍ଧ କରୁଥିଲେ ଶ୍ରୋତାଙ୍କୁ 27 ନଭେମ୍ବର 2018 ତାଙ୍କର ପରଲୋକ ଘଟିଥିଲା ତାଙ୍କ ବିୟୋଗରେ ଭାରତୀୟ ସଙ୍ଗୀତ ଜଗତରେ ଜଣେ ଅମୂଲ୍ୟ କଣ୍ଠଶିଳ୍ପୀଙ୍କୁ ଆମେ ହରାଇଥିଲେ ହଁ ସାଥୀ ମହମ୍ମଦ ଅଜିଜ୍ କେବଳ ଜଣେ ଗାୟକ ନୁହନ୍ତି ସେ ଭାରତୀୟ ସଙ୍ଗୀତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

0: ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
1: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
0: ସତରେ ଭାଇ?
1: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ରେ ଯୋଗାଯୋଗ କରନ୍ତୁ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ହଁ ସାଥୀ, ଆମ ଜୀବନର ସବୁଠୁ ବଡ଼ ରହସ୍ୟ ହେଉଛି ଆମ ମନ। ଆମ ଶରୀର ଆମେ ଦେଖିପାରୁ କିନ୍ତୁ ସ୍ପର୍ଶ କରିପାରୁ, କିନ୍ତୁ ମନକୁ କେବେ ଦେଖିପାରୁ ନା କେବେ ସ୍ପର୍ଶ କରିପାରୁ ନାହିଁ ସାଥୀ। ଆମେ କେବେ ବି ମନକୁ ସ୍ପର୍ଶ କରିପାରୁ ନା, ତଥାପି ଆମ ଭାବନା, ସ୍ୱପ୍ନ, ଇଚ୍ଛା, ପ୍ରେମ, ଦୁଃଖ, ଆନନ୍ଦ, ଅଭିମାନ ଓ ଆଶାର କେନ୍ଦ୍ରବିନ୍ଦୁ ହେଉଛି ଏଇ ମନ। ସେଇଥିପାଇଁ ତ ଅନେକ କବି, ସାହିତ୍ୟିକ ମନକୁ ନେଇ ଅନେକ କବିତା ଓ ଗଳ୍ପ ରଚନା କରିଛନ୍ତି। ସେମାନେ କହିଛନ୍ତି, ମାନେ ଆମେ ବି କହୁ ଏଇ ମନଟା ଭାରି ଅବୁଝା। ସତରେ ସାଥୀ, ଏଇ ମନଟା ଭାରି ଅବୁଝା। ଏଇ ଅବୁଝା ମନକୁ ବୁଝେଇବା ବି ଭାରି କଷ୍ଟ। କେତେବେଳେ କେତେବେଳେ ତ ସେ ମାନିଯାଏ, ଆଉ କେତେବେଳେ କେତେବେଳେ ଅବୁଝା ହେଇଥାଏ। ତେବେ ସାଥୀ, ଆଗକୁ ଏ ବିଷୟରେ ଆମେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

వెల్కమ్ బ్యాక్ వన్ సెకండ్ ట్యూన్ కొచ్చింది 100.4 ఆకాశవాణి ఎఫ్ఎం నేను ఒకటక్ తెలుసే తెలుసక్ సుచలిచి కిచి కథ కిచి గీత ସାଥି କେତେବେଳେ ଆମ ମନ ଏଇଠି ଥାଏ ତ କେତେବେଳେ ଆଉ କୁଆଡ଼େ ଘୁରି ବୁଲିଥାଏ। ମନ ସବୁବେଳେ ଚଞ୍ଚଳ, ଗୋଟିଏ ଜାଗାରେ କେବେ ସ୍ଥିର ହୋଇ ରହେନି। ମନ ସବୁବେଳେ ତାର ପିଲାଳି ଆମି ଖୁସି କି ଜାହିର କରିଥାଏ, ନିଜ ଲୋକଙ୍କ ପାଖରେ, ନିଜ ପାଖରେ ବି। ହଁ ସାଥି, ମନ ଚାହେଁ ସମସ୍ତେ ତାକୁ ବୁଝନ୍ତୁ, କିନ୍ତୁ ସେ ନିଜେ ନିଜେ ଇଚ୍ଛାକୁ ଅନେକ ସମୟରେ ବୁଝିପାରେନି। ଗୋଟିଏ ମୁହୂର୍ତ୍ତରେ ଯାହାକୁ ଚାହେଁ, ଆଉ ଗୋଟିଏ ମୁହୂର୍ତ୍ତରେ ତାଠାରୁ ଦୂରେଇ ମଧ୍ୟ ଯାଏ। ଏହି କାରଣରୁ ଆମେ ନିଜ ମନ ସହ ବହୁବାର ସଂଘର୍ଷ କରିବାକୁ ମଧ୍ୟ ପଡ଼ିଥାଏ। କିନ୍ତୁ ସାଥି, ଏହି ଚଞ୍ଚଳ ମନକୁ ନେଇକି ତ ଆମକୁ ଆଗକୁ ବଢ଼ିବାର ଅଛି। ସେଇଥିପାଇଁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ ବକାଟା ଦିଲ୍ ସେ ଦିଲ୍ ତକ୍ ସହିତ।

ଫାଁସାଧି ସମ୍ପର୍କର ମୂଳଦୁଆ ହେଉଛି ମନ। ଯେଉଁଠି ନିଷ୍କପଟ ମନ ଥାଏ ନା ସେଇଠି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ, କିନ୍ତୁ ଯେଉଁଠି ସନ୍ଦେହ ଅହଙ୍କାର ଓ ସ୍ୱାର୍ଥ ପ୍ରବେଶ କରିଥାଏ ସେଠାରେ ସମ୍ପର୍କ ଦୁର୍ବଳ ହୋଇଯାଇଥାଏ। ମନ ଚାହିଁ ସମସ୍ତେ ତାକୁ ବୁଝନ୍ତୁ, କିନ୍ତୁ ସେ ନିଜେ ଅନ୍ୟର ମନକୁ ବୁଝିବାରେ ଅନେକ ସମୟରେ ବିଫଳ ହୋଇଥାଏ, ଯେଉଁ କାରଣରୁ କି ଭୁଲ ବୁଝାମଣା ମଧ୍ୟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଦୂରତା ମଧ୍ୟ ବଢ଼ିଯାଇଥାଏ। ସେଇଥିପାଇଁ ଆମ ମନକୁ ସବୁବେଳେ ନିଜ ଆୟତ୍ତରେ ରଖିବା ବି ଦରକାର। ବେଳେବେଳେ ଆମ ମନକୁ ଆମେ ବୁଝି ଅନ୍ୟର ମନକୁ ବି ମଧ୍ୟ ବୁଝିବାକୁ ଚେଷ୍ଟା କରିବା ବି ଉଚିତ। ସାଧି, ପ୍ରତ୍ୟେକ ମଣିଷର ମନରେ କିଛି ନା କିଛି ନିହାତି ସ୍ୱପ୍ନ ଥାଏ, ଯେଉଁ ସ୍ୱପ୍ନ କି ସଫଳତାର ସ୍ୱପ୍ନ ଦେଖେ ମନ। କେହି ଭଲ ପାଇବାର ତ କେହି ପରିବାରର ସୁଖରେ। ମନ ହିଁ ମଣିଷକୁ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ, କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗିଯାଏ ସେହି ମନ ସବୁଠାରୁ ଅଧିକ କଷ୍ଟ ପାଏ, ତଥାପି ପୁଣି ସେ ନୂଆ ସ୍ୱପ୍ନ ଦେଖେ।

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍କୁ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଏଇ ମନଟା ଆମର ଭାରି ଅବୁଝା। ଅବୁଝା ମନକୁ କେବଳ ବୁଝେଇବା ହିଁ ଦରକାର। ଜୀବନର ଏହା ହେଉଛି ଚିରନ୍ତନ ସତ୍ୟ। ମନ କେବେ ହସେ, କେବେ କାନ୍ଦେ, କେବେ ହାରିଯାଏ ତ କେବେ ପୁଣି ନୂଆ ଆଶା ନେଇ ଆଗକୁ ବଢ଼େ। ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ସମ୍ଭବ ନ ହେଲେ ମଧ୍ୟ ଏହାକୁ ସଠିକ୍ ପଥରେ ପରିଚାଳିତ କରିବା ସମ୍ଭବ। ତେଣୁ ଯଦି ଆମେ ନିଜ ମନକୁ ଭଲ ପାଇବା, ସତ୍ୟ, ସହାନୁଭୂତି, କ୍ଷମା ଓ ସକାରାତ୍ମକ ଚିନ୍ତାରେ ଭରିଦେବା ନା, ତେବେ ଜୀବନ ଅଧିକ ସୁନ୍ଦର ହେବ। ଅବୁଝା ମନକୁ ବୁଝିବାର ଚେଷ୍ଟା ହିଁ ଜୀବନର ସବୁଠାରୁ ବଡ଼ ସାଧନା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ଗୋଟାଏ 10 ବାଜି ସାରିଲାଣି। ହଁ ସାଥୀ, ସମୟ ହେଇଛି ଏବେ ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ସୁଜାତା ଅଛି ଆପଣମାନଙ୍କ ସହିତ, ଢେର ସାରା ମିଠା ମିଠା କଥା ହେବ, ମିଠା ମିଠା ଗୀତ ମଧ୍ୟ ଶୁଣିବ। ହଁ ସାଥୀ, ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବି। ସାଥୀ, ଆମ ଜୀବନରେ ସବୁଠାରୁ ଅମୂଲ୍ୟ ସମ୍ପଦ ହେଉଛି ସମୟ। ଧନ ସମ୍ପତ୍ତି ଖ୍ୟାତି କିମ୍ବା ଅନ୍ୟ କୌଣସି ଜିନିଷ ହରାଇଲେ ପୁଣି ଥରେ ଆମେ ଫେରିପାଇବା ସମ୍ଭବ, କିନ୍ତୁ ଭାବିଛନ୍ତି ଥରେ ସମୟ ଯଦି ଚାଲିଯାଏ ନା ଆଉ କେବେ ବି ଫେରି ଆସେନି। ଯଦି ସମୟକୁ ଆମେ ବୁଝିବା, ସମୟର ମୂଲ୍ୟ ବୁଝିବା, ତାହେଲେ ନିଜ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତକୁ ନା ସଠିକ୍ ଭାବରେ ବ୍ୟବହାର କରିପାରିବା। ସେ ଅଳସ୍ୱାମୀ, ଅବହେଳା ଓ ଅଯଥା କାମରେ ସମୟ ନଷ୍ଟ ନ କରି ତାର ପ୍ରତ୍ୟେକ ପଦକ୍ଷେପକୁ ତାକୁ ସଫଳତାର ନିକଟକୁ ନେଇଯାଏ ସମୟ।

ତେଣୁ ସାଥୀ, ଆମେ ଯଦି ସମୟର ମୂଲ୍ୟକୁ ବୁଝିବା ନା, ତେବେ ନିଶ୍ଚିନ୍ତ ଆମ ଜୀବନ ବଦଳିଯିବ। ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି, ଯଦି ଆମେ ସମୟର ମୂଲ୍ୟ ବୁଝିବା।

ତାହେଲେ ଜୀବନ ଆମର ବଦଳିଯିବ। ଆପଣଙ୍କ ମତ କ'ଣ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ତେବେ ସାଥୀ ଡେରି କାହିଁକି, ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ। ଆମକୁ ଏସ୍ଏମ୍ଏସ୍ କରିବା ପାଇଁ ଏସ୍ଏମ୍ଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକିଏ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ, ଦେନ୍ ଟିକିଏ ସ୍ପେସ୍ ଦେଇ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ଭୁଲିବେନି। ସେତେବେଳେ ଯାଇକି ଶୁଣିଦେଇଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟକ୍, ଦିଲ୍ ସେ ଦିଲ୍ ତକ୍ ସହିତ।

ଫିନ୍ସ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଯଦି ଆମେ ସମୟର ମୂଲ୍ୟ ବୁଝିବା ତାହେଲେ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସଠିକ୍ ଭାବରେ ବ୍ୟବହାର କରିପାରିବା। ଜୀବନର ସଫଳ ହେଉଥିବା ପ୍ରତ୍ୟେକ ମଣିଷଙ୍କର ଏକ ସାଧାରଣ ଗୁଣ ହେଉଛି ସେମାନେ ସମୟକୁ ସମ୍ମାନ କରନ୍ତି।

ହଁ ସାଥୀ, ଆଉ ଯେଉଁମାନେ ଆଜି ନୁହେଁ କାଲି କରିବି ବୋଲି ସମୟକୁ ଅବହେଳା କରନ୍ତି ନା, ସେମାନେ ପରେ ଅନୁତାପ କରନ୍ତି। ହାତରେ ସୁଯୋଗ ଥାଇ ମଧ୍ୟ ସମୟର ମୂଲ୍ୟକୁ ସେମାନେ ବୁଝିନଥାନ୍ତି, ସେମାନେ ତାକୁ ସମୟକୁ ହରାଇ ଦେଇଥାନ୍ତି। ଯଦି ଆମେ ସମୟର ମୂଲ୍ୟ ବୁଝିବା ନା, ଜୀବନ ନିଶ୍ଚିନ୍ତ ବଦଳିଯିବ। ତେବେ ସାଥୀ, ଆ ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ଦେଖିବା ସେ କ'ଣ ଲେଖିଛନ୍ତି। ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ସମୟ ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଥରେ ଚାଲିଯାଇଥିବା ସମୟ କେବେ ଫେରି ଆସେନି। ଯିଏ ସମୟର ମୂଲ୍ୟ ବୁଝେ ନା, ସେ ଜୀବନର ସଫଳ ହୁଏ। ସମୟର ସଠିକ୍ ବ୍ୟବହାର ଆମକୁ ଶୃଙ୍ଖଳିତ ଓ ପରିଶ୍ରମ କରିଥାଏ। ସମୟ ନଷ୍ଟ କରୁଥିବା ବ୍ୟକ୍ତି ପରେ ଅନୁତାପ କରେ। ତେଣୁ ଆମେ ସମସ୍ତେ ସମୟର ମୂଲ୍ୟ ବୁଝି ତାକୁ ସଦୁପଯୋଗ କରିବା ଉଚିତ। ମେସେଜଟି କରିଛନ୍ତି ପ୍ରତିମା ହରିପୁର। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସେଠି କ'ଣ ରହିଛି ଆପଣଙ୍କର ମତ? ସମୟର ମୂଲ୍ୟ ବୁଝିଲେ ଜୀବନ ଆପେ ଆପେ ବଦଳିଯାଏ। ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 0949596321। ହ୍ୱାଟ୍ସଆପ୍ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ଫଟାଫଟ SMS କରିଦିଅନ୍ତୁ, ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟାକ୍ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନେଟୱର୍କ ଟେକ୍ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି ଆଜି ଚର୍ଚ୍ଚାରେ ହଁ ସାଥୀ ଆମ ପାଖରେ ନା ଦିନକୁ 24 ଘଣ୍ଟା ସମୟ ଥାଏ କିନ୍ତୁ ସେହି ସମୟକୁ ଯଦି ସଠିକ୍ ଭାବରେ ଆମେ ବ୍ୟବହାର କରିବା ସଫଳତାର ଶୀର୍ଷରେ ନିହାତି ପହଞ୍ଚିବା ଆଉ ଯଦି ସେହି ସମୟକୁ ଆମେ ଅବହେଳା କରିଦେବା ନା ବିଫଳତାର ସମ୍ମୁଖୀନ ହେବା ତେଣୁ ସମୟର ସଦୁପଯୋଗ ହିଁ ସଫଳ ଜୀବନର ମୂଳମନ୍ତ୍ର ସମୟ କେବେ କାହା ପାଇଁ ଅପେକ୍ଷା କରେନି ଏହା ନଦୀର ସ୍ରୋତ ପରି ନିରନ୍ତର ବହିଚାଲେ ଏହା ସହିତ ଯିଏ ତାଳ ମିଳାଇ ଚାଲେ ସେ ଜୀବନରେ ଆଗକୁ ବଢ଼େ ଆଉ ଯିଏ ଅଳସ୍ୱାମୀ କରିଥାଏ ସମୟ ତାକୁ ପଛରେ ପକାଇ ଦେଇଥାଏ ତେବେ ସାଥୀ ଆମ ପାଖରେ ୟା ଭିତରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି କ'ଣ ଲେଖିଛନ୍ତି ଦେଖିବା ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ମାୟାର ମୂଲ୍ୟ ଯିଏ ବୁଝିବ ସେ ଜୀବନରେ ମୂଲ୍ୟ ବୁଝିଯିବ ଦିଦି ଆପଣଙ୍କ ମୋର ଆନ୍ତରିକ ଧନ୍ୟବାଦ ପ୍ରୋଗ୍ରାମ ପାଇଁ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଅପା ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ସମୟର ସଦୁପଯୋଗ କେବଳ ସଫଳତା ଦିଏ ନୁହେଁ ବରଂ ଭଲ ଶୃଙ୍ଖଳା ଆତ୍ମବିଶ୍ୱାସ ଓ ଆତ୍ମସନ୍ତୋଷ ମଧ୍ୟ ଦେଇଥାଏ ଯେତେବେଳେ ଆମେ ପ୍ରତ୍ୟେକ ଦିନକୁ ଯୋଜନା ଅନୁସାରେ ବଞ୍ଚୁ ସେତେବେଳେ ଜୀବନ ଅଧିକ ସୁନ୍ଦର ସରଳ ଓ ସଫଳ ହୋଇଥାଏ ମେସେଜଟି କରିଛନ୍ତି ଅର୍ପିତା କେଉଁଝରୁ ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ କ'ଣ ରହିଛି ଆପଣଙ୍କର ମତାମତ ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ ସମୟର ମୂଲ୍ୟ ବୁଝିଲେ ଜୀବନ ଆପେ ଆପେ ବଦଳିଯାଏ ନିଶ୍ଚିନ୍ତ ଆପଣଙ୍କର ମତ ଜଣାନ୍ତୁ ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09494963210 ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ମଣିଷ ସମୟରେ ହିଁ ଦାସ। ସମୟ ସହିତ ଯଦି ଆମେ ତାଳ ଦେଇ ନ ଚାଲିବା ତାହେଲେ ଆମେ ନିଶ୍ଚିତ ପଛରେ ପଡ଼ିଯିବା। କାରଣ ସମୟ କେବେ ବି କାହାକୁ ଅପେକ୍ଷା କରେନି। ସମୟ ତା ବାଟରେ ପଢ଼ି ଚାଲେ, ଆମେ ଖାଲି ତା ପଛରେ ହିଁ ଚାଲିବାର ଅଛି ତାଳ ଦେଇ। ତେବେ ସାଥୀ, ୟା ଭିତରେ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ସୁଜାତା ବାପା ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କ ପ୍ୟାର ଭରା ନମସ୍କାର। ନିଶ୍ଚିନ୍ତ ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର। ଆପଣଙ୍କର ଏତେ ଭଲ ପାଇବା ନମସ୍କାର ନିଶ୍ଚିନ୍ତ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇ ଦେଉଛି। ଲେଖିଛନ୍ତି, ଅପା, ଏବେ ଆମେ ଅଫିସରେ 27 ଜଣ ଷ୍ଟାଫ ଆପଣଙ୍କ ପ୍ରୋଗ୍ରାମକୁ ଶୁଣୁଛୁ ଓ ଖାଇ ବସିଛୁ। ଅପା, ଆମେ ସମୟ ସହିତ ଚାଲିବା ଠିକ। ଦୁନିଆରେ ଏମିତି କେହି ବ୍ୟକ୍ତି ନାହିଁ ସମୟ ସହିତ କାମ ଜାରି ରଖିଛି କେବେ। ଆମେ ସମୟକୁ ହାତ ଛଡ଼ା କରିବା ନାହିଁ, ନହେଲେ ପଛକୁ ଆମେ ହଇରାଣରେ ପଡ଼ିବା। ଆମେ ଠିକ୍ ଟାଇମରେ ଠିକ୍ କାମ କରିବା ଆମ ପାଇଁ ଭଲ। ସମୟକୁ କେବେ ହାତ ଛଡ଼ା କରିବା ନାହିଁ। ଅପା, ଆମ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ କେବେ ବୁଲିବାକୁ ଆସନ୍ତୁ। ଲେଖିଛନ୍ତି, ଅପା, ସମୟ ସହିତ ଆମେ ଚାଲିବା ଦରକାର। ଏବେ କାମ

ଏବେ କରିବା, ପଛକୁ ରଖିବା ନାହିଁ। କାରଣ ପଛରେ ଆମେ ଯଦି ସେଇ କାମଟିକୁ କରିବା ହଇରାଣରେ ପଡ଼ିବାର ସମ୍ଭାବନା ଥାଇପାରେ। ମେସେଜଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଆଲିସା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ ସୁଜାତା ଦିଦି, ଆପଣଙ୍କୁ ମଧ୍ୟ ଜୟ ଶ୍ରୀ ରାଧେ ରାଧେ। ଲେଖିଛନ୍ତି, ସମୟ ବଡ଼ ବଳବାନ, ଠିକ୍ ସମୟରେ ଠିକ୍ କାମ କରିବା ଉଚିତ, କାଲିର କାମ ଆଜି କରିବା ଉଚିତ, ଅଳସୁଆର ବାହାନା କରି ଯଦି ସମୟ ଗଡ଼ିଯାଏ ନା ନିଜ ଅସୁବିଧାରେ ପଡ଼ିବା। ମେସେଜଟି କରିଛନ୍ତି ନିର୍ମଳା ବେହେରା, କଣ୍ଟ୍ରୋଲ ଆଠଗଡ଼ରୁ। ଆପଣଙ୍କର ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି ଆସିଛି, ମେସେଜଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ। ଲେଖିଛନ୍ତି, ଶୁଭ ଅପରାହ୍ନ ପ୍ରଣାମ ମ୍ୟାମ, ଆପଣଙ୍କୁ ମଧ୍ୟ ମୋର ପ୍ରତି ନମସ୍କାର, ଶୁଭ ଅପରାହ୍ନ। ଲେଖିଛନ୍ତି, ସମୟକୁ ମାପିବାକୁ ନା ଅଛି କାହାର ବଳ ବା ବପୁ, ସମୟ ତ ନିଜ ଇଚ୍ଛାରେ ଚଲାପଥର ସାଥୀ, ସମୟ କାହାକୁ କେବେ ଅଟକାଇଛି ନା ଡାକିଛି ଆଗକୁ ଆଗକୁ, ସେ ତ ଏକ ନିଜସ୍ୱ ଭାବନା ଚୁମ୍ବକୀୟ କ୍ଷେତ୍ର, କର୍ମତତ୍ପର ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ, ନା ଅଛି ତାର କିଛି ସୂଚନା ନା ବା ଅନୁଶୋଚନା। ସମୟ ବେଳେବେଳେ କଥା କହେ, ତମେ ହାରିଗଲେ ବୋଲି, ତମେ ରହିଗଲ ପଛରେ ବୋଲି, ଇସାରା ଦିଏ ଦୌଡ଼ାଏ, କି କିଏ ଦୌଡ଼ିଯାଏ ତ କିଏ ରହିଯାଏ, ସେମିତି ସେମିତି। ସମୟ ନୁହେଁ ଦିନ ଦଣ୍ଡ ଅବା ବର୍ଷ, ସେ ଅନନ୍ତ ଅବ୍ୟକ୍ତ ଅଦୃଶ୍ୟ, ତାକୁ ବାନ୍ଧିବାର ନା କିଛି କାହାର ସାହସ, ନା ତମେ ଚାହିଁଲେ ଚାହିଁଥିବା ସେମିତି। ଜଳକା ସାଜି ଯେଉଁଠି ଦେଖିବ ଅନେକ ପରିବର୍ତ୍ତନ, ତୁମର ମୋର ଚାରିପାଖ ପୃଥିବୀର ଆକାଶ ବା ସାଗରର। ଆପଣଙ୍କର ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ସମୟ ତ ସରି ସରି ଆସିଛି, କ'ଣ ରହିଛି ଆପଣଙ୍କର ମତ? ସମୟକୁ ମୂଲ୍ୟ ବୁଝିଲେ ନିଶ୍ଚିନ୍ତ ଜୀବନ ବଦଳିଯିବ। ଆମକୁ ଆପଣଙ୍କର ମତ ଜଣାନ୍ତୁ। ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ, ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

0: સાથી સમય તો ઇશારા દેલાણી એઠ શેષ કરુછું આજી ચર્ચાર કાર્યક્રમકુ ફ્રેન્ડ ટ્યુન કરુછંતી 100.4 આકાશવાણી એફએમ રેનબો કટક દિલસ દિલ તક વર્તમાન શુણંતુ ઓડિયારે સંવાદ એવં પરે પરે શુણીપારિબે ઇંગ્રાજી એવં હિન્દીરે સંવાદ રિલે કરી પ્રચાર કરિબુ આકાશવાણી દિલ્હીરુ
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7 ଜଣିଆ କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ୍ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷକରି ଗତ 2 ବର୍ଷରେ ବାଣିଜ୍ୟ ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତକାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରାକାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ

ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତ କାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବୋର୍ଣ୍ଣର ମାର୍ବଲ ଷ୍ଟାଡିୟମରେ ଆୟୋଜିତ ମେଲବୋର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ

ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 85% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜାମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ୍ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ 7-ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48-72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9,000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800ରୁ ଅଧିକ ପରିବାରକୁ 6,800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ଭିଧାନର 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024ର ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ କୁହାଯାଇଛି, ଗତକାଲି ଜୋର୍ଡାନ୍ରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ୍ କହିଛି।
ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତ

0: ଉଲ୍ଲା ଅଲ୍ଲୀ ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ୍ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ୱେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashwani and I am Valsa Williams with the Midday News. The headlines. Prime Minister Narendra Modi to arrive shortly in Auckland on two-day visit to hold talks with his New Zealand counterpart. Centre amends drugs rules to regulate high alcohol-containing drug formulations. India strongly condemns conflict-related sexual violence at UNSC, describes it as tool of war and terrorism. IMD issues red alert for heavy to very heavy rainfall in Uttarakhand today. In FIFA World Cup, Spain to face Belgium in second quarter-final tonight. And in women's cricket, India to take on England in historic one-off test match at Lord's Cricket Ground in London this evening. Prime Minister Narendra Modi will shortly reach Auckland on a two-day visit to New Zealand on the third and last leg of his three-nation visit. Mr. Modi will hold talks with his New Zealand counterpart, Christopher Luxon. Both leaders will review the entire gamut of the bilateral relationship, which has seen significant progress in the last 2 years, especially in the areas of trade and commerce and defence. The visit to New Zealand will be the first visit by an Indian Prime Minister in 40 years. Mr. Modi will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, the Prime Minister will address a large gathering of the Indian diaspora during the visit. India and New Zealand are celebrating 100 years of sporting ties in 2026. Hockey, which started this journey in 1926, continues to bring the two countries closer. A report.
2: This monumental state visit has systematically transformed India-Australia relations from standard diplomatic engagements into a
3: This sporting relationship began in 1926 when the Indian Army hockey team became the first Indian sports team to tour New Zealand. The legendary Major Dhyanchand was also part of that historic team, making it one of the most memorable chapters in hockey history. 100 years later, the friendship continues to grow. Earlier this year, the Indian women's hockey team won the FIH Women's Nations Cup in Auckland by defeating host New Zealand in the final. Former Hockey New Zealand CEO and 1976 Olympic gold medalist Ramesh Patel says Prime Minister Narendra Modi's visit will further strengthen sports cooperation between the two countries.
4: They're coming for the free trade agreement signing and that's very significant. significant, of course, but to have sport involved as well, because I think that's very important, because it ties

0: ସେଥିରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ପରମ୍ପରାର ଏକନିଷ୍ଠ
2: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ

0: ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
1: 3,70,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ-କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୂରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇ-କେୱାଇସି, 3,53,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
0: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚୂଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 10 ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
2: ଅର୍ଲି 2027 ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟୋରାଲ୍ ରୁଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେହି ବୁଥ୍ରେ ଯେମିତି ଭୋଟ୍ ଦେବେ।
0: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ, ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
4: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ରଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପ

0: ମାତ୍ର ଶିବକ ମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାନ୍ତଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହେଇଯିବେ ମଣିମା ମହାପ୍ରଭୁ, ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମ୍ତେ ବଡ଼ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
1: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
2: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ସାଥୀ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେ ତେଲ ତକ ସମୟ ବର୍ତ୍ତମାନ ଅପରାହ୍ନ 3:23 ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ହଁ ସାଥୀ ଜନନୀ ଜନ୍ମଭୂମି ସହ ସ୍ୱର୍ଗତାପି କରିଅଛି ଅର୍ଥାତ୍ ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ଯାହା ଆମ ଦେଶ ମାତୃକା ପ୍ରତି ଥିବା ଅଗାଧ ଭଲ ପାଇବାକୁ ପ୍ରକାଶ କରେ ଆମେ ଯେଉଁ ମାଟିରେ ଜନ୍ମ ନେଇଥାଉ ବଢ଼ିଥାଉ ଓ ଜୀବନର ପ୍ରଥମ ପାଠ ଶିଖିଥାଉ ସେହି ମାଟି ହିଁ ଆମର ସବୁଠାରୁ ପ୍ରିୟ ମୋ ଦେଶର ମାଟି ମୋ ପାଇଁ କେବଳ ମାଟି ନୁହେଁ ଏହା ମୋର ଅସ୍ତିତ୍ୱ ମୋର ପରିଚୟ ଏବଂ ମୋର ଗର୍ବ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଅପରୂପ। ଉତ୍ତରରେ ହିମାଳୟ ପର୍ବତମାଳା ଦେଶର ମୁକୁଟ ସଦୃଶ ଶୋଭା ପାଉଛି, ଆଉ ଦକ୍ଷିଣରେ ବିଶାଳ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବ ସାଗର, ଯାହା ଆମ ଦେଶକୁ ସୁରକ୍ଷା ପ୍ରଦାନ କରୁଛି। ମୋ ଦେଶର ମାଟିରେ ବହିଯାଏ ସେହି ଗଙ୍ଗା, ଯମୁନା, ମହାନଦୀ, ଗୋଦାବରୀ, କୃଷ୍ଣା ଓ ବ୍ରହ୍ମପୁତ୍ର ପରି ନଦୀମାନେ, ଯାହା ଆମ ମାଟିକୁ ଉର୍ବର କରିଛନ୍ତି। ସବୁଜ ଧାନକ୍ଷେତ, ଘଞ୍ଚ ଜଙ୍ଗଲ, ଝରଣା ପାହାଡ଼ ଓ ନୀଳ ଆକାଶ ଭାରତର ସୌନ୍ଦର୍ଯ୍ୟକୁ ଆହୁରି ମନୋରମ କରିଛି। ଋତୁ ପରିବର୍ତ୍ତନ ସହ ପ୍ରକୃତିର ରୂପ ମଧ୍ୟ ବଦଳିଯାଏ, କିନ୍ତୁ ବର୍ଷାରେ ସବୁଜିମା, ଶୀତର କୁହୁଡ଼ି ଓ ବସନ୍ତରେ ଫୁଲର ସୁଗନ୍ଧ ମନକୁ ଆନନ୍ଦରେ ଭରିଦିଏ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 4:16:34 ଆଉ ଗୋଟେ ସୁନ୍ଦର ଶୁକ୍ରବାର ସୁରିଲା ଆଫ୍ଟରନୁନ୍ରେ ସୁଦୀପା ହାଜର ଆପଣଙ୍କ ପାଖରେ ଯୋଉ ମିଠା ପାଗ ଏଇ ମିଠା ମିଠା ଗୀତ କମ୍ବିନେସନଟା କେତେ ସୁନ୍ଦର କହିଲେ ମାନେ ଏଇ ପାଗରେ ଟିକେ ଝରକା ପାଖରେ ବାଲକୋନିରେ ଟିକେ କବାଟ ଦ୍ୱାର ମୁହଁରେ ଟିକେ ବସିଥିବେ ଆଉ କାନରେ ଏଇ ଯୋଉ ସୁନ୍ଦର ସୁନ୍ଦର ଗୀତ ପଡୁଥିବ କେତେ ବଢିଆ ଲାଗେ କହିଲେ ପ୍ରକୃତି ହିଁ ସେମିତି ପ୍ରକୃତିକୁ ଆପଣ ଯେତେ ଭଲ ପାଇବେ ଆପଣଙ୍କୁ ସେତେ ଭଲ ଲାଗିବ ପ୍ରକୃତି ସାଙ୍ଗରେ ଆପଣ ଯେତେ ମିଶିବେ ଆପଣଙ୍କୁ ସେତେ ରିଲାକ୍ସ ଲାଗିବ ତେବେ ପ୍ରକୃତି ସାଙ୍ଗରେ ମିଶନ୍ତୁ ଆଉ ଶୁଣୁଥାନ୍ତୁ କିଛି ଲଭଲି ଟ୍ରାକ୍ସ ଆଉ ଗ୍ରହଣ କରନ୍ତୁ ସୁଦୀପ ପାତ୍ରଙ୍କ ପ୍ୟାର ଭରା ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲା ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ଆଜି ପାଗ ତ ଭଲ ଥିଲା, ମଝିରେ ଟିକେ ବର୍ଷା ହେଇଗଲା, ଏବେ ପୁଣି ବର୍ଷା ଛାଡ଼ି ଯାଇଛି, ପୁଣି କେତେ ସମୟ ପରେ ବର୍ଷା ହେବାର ଚାନ୍ସ ବି ଅଛି। ତେବେ ଯେମିତି ମୁଁ କହିଲି କି ଯଦି ଆମେ ନେଚରକୁ ଭଲ ପାଇବା, ପ୍ରକୃତିକୁ ଭଲ ପାଇବା, ତାହେଲେ ବହୁତ ରିଲାକ୍ସ ମିଳିବ ଆମକୁ। ପ୍ରକୃତି ସାଙ୍ଗରେ ଟିକେ କେବେ ସମୟ ବିତେଇକି ଦେଖିଛନ୍ତି, ସୁଲସୁଲିଆ ପବନ ହେଉଥିବ, ସମୁଦ୍ର କୂଳରେ ହେଉ, ନଈ କୂଳରେ ହେଉ, ଟିକେ ବସିବେ, ତାପରେ ଆପଣ ନିଜେ ଜାଣିପାରିବେ ଯେ ପ୍ରକୃତି ସାଙ୍ଗରେ ମିଶିଲେ, ପ୍ରକୃତି ପାଖରେ ଟିକେ ସମୟ କାଟିଲେ, ପ୍ରକୃତିକୁ ଟିକେ ଭଲ ପାଇଲେ କେତେ ଶାନ୍ତି ଲାଗେ, କେତେ ରିଲାକ୍ସ ଲାଗେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଗ ସୁଦୀପ ଅଛି ଆପଣଙ୍କ ପାଖରେ ସୁରିଲ ଆଫ୍ଟରନୁନ୍ରେ କେତେବେଳେ ସୁଲସୁଲିଆ ପବନ ହେଲେ ସେ ପବନକୁ କେତେବେଳେ ଆପଣ ଏଞ୍ଜୟ କରିବେ ସେଇଟା ବି ଗୋଟେ ସୁନ୍ଦର ସୁର ଗୀତ ଭଳିଆ ହିଁ ଲାଗିବ ସୁନ୍ଦର ଛନ୍ଦ ତାଳରେ ପଡ଼ିଥିବା ଗୋଟେ ଗୀତ ଭଳିଆ ଶୁଣାଯାଏ ସେଇଟା ଆଉ ଯଦି ସେଇ ପବନ ସାଙ୍ଗରେ ଗଛପତ୍ରର ଶବ୍ଦ ମିଶିଯାଏ ତାହେଲେ ତ ଆହା କ୍ୟା କହେନା ଆହୁରି ସୁନ୍ଦର ଗୀତ ହେଇଯାଏ ସେଇଟା

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଗ ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ ନଈକୂଳରେ ବସିଲେ ସମୁଦ୍ର କୂଳରେ ବସିଲେ ବହୁତ ପ୍ରକାର ଜିନିଷ ଆମେ ଏନ୍ଜୟ କରୁ ତା ସହିତ ବହୁତ ପ୍ରକାର ଜିନିଷ ଶିଖିବାକୁ ମଧ୍ୟ ମିଳିଥାଏ ମୁଁ ସବୁବେଳେ କହିଛି ଯେ ପ୍ରକୃତିଠାରୁ ଆମେ ବହୁତ କିଛି ଶିଖୁ ସୂର୍ଯ୍ୟଠାରୁ ଶିଖୁ ନଦୀଠାରୁ ଶିଖୁ ଝରଣାଠାରୁ ଶିଖୁ ପବନଠାରୁ ଶିଖୁ ସବୁଠାରୁ କିଛି ନା କିଛି ଆମେ ନିଶ୍ଚୟ ଶିଖିଥାଉ ନଦୀ ଯେମିତି ବାଧାବିଘ୍ନ ନ ମାନିକି ସମୁଦ୍ର ଆଡ଼କୁ ବହିଯାଉଥାଏ ସୂର୍ଯ୍ୟ କିରଣ ସବୁଠି ପକାନ୍ତି ଦେଖନ୍ତିନି ଏଇଠି ସୂର୍ଯ୍ୟକିରଣ ପଡ଼ିବ କି ଏଇଠି ସୂର୍ଯ୍ୟକିରଣ ନ ପଡ଼ିବ ସେ ପୃଥିବୀର ସବୁଠି ପହଞ୍ଚନ୍ତି ଯେକୌଣସି ଜାଗା ହେଉ ତା ସହିତ ବର୍ଷା ସେ ବି ଭେଦଭାବ କରେ ନାହିଁ ସେ ତା କର୍ମପଥରେ ଆଗେଇ ଚାଲେ ସେ ତା କାର୍ଯ୍ୟ କରିଚାଲେ ଗଛକୁ ଦେଖନ୍ତୁ ନା ଗଛରୁ ବି କେମିତି ଆମକୁ ଶିଖିବା ମିଳିବ ଗଛରେ ଚଢ଼େଇମାନେ ବସା କରିକି ରୁହନ୍ତି ଆମେମାନେ ଗଛରୁ ଫଳ ତୋଳୁ ଫୁଲ ତୋଳୁ ପତ୍ର ତୋଳୁ ଯେକୌଣସି ଜିନିଷ ଆବଶ୍ୟକ ହେଲେ ଆମେ ଗଛ ଉପରେ ଡିପେଣ୍ଡେଣ୍ଟ ବହୁ ଜିନିଷ ଆମେ ପ୍ରକୃତିଠାରୁ ଶିଖିଥାଉ

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନ୍ୟୁଜିଲାଣ୍ଡରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡର କ୍ରିକେଟ୍ ଗ୍ୟାଲେରୀ ପରିଦର୍ଶନ କରିଛନ୍ତି। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7 ଜଣିଆ କମିଟି ଗଠିତ। ଇଥାନଲ ମିଶ୍ରିତ ପେଟ୍ରୋଲ E20 ସମ୍ପର୍କିତ ଭୁଲ ଧାରଣା ଓ ସନ୍ଦେହ ଦୂର କରିବା ପାଇଁ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିସ୍ତୃତ ନିୟମାବଳୀ ପ୍ରକାଶ କରିଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଲଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ କରିଛନ୍ତି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିବ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୀନଗରରେ ସମୟ 5:02:40 ଏଇ ଯୋଉ ଝିପ୍ଝିପ୍ ବର୍ଷା ବାଲା ସନ୍ଧ୍ୟା ହେଇଯାଇଛି ନିଶ୍ଚୟ ସମସ୍ତେ ଚା ଧରିକି ପିଉଥିବେ ନହେଲେ ଚା ରେଡି ହଉଥିବ ନହେଲେ ଚା ପିଇବା ସରିଯାଇଥିବ ଏଇ ଟାଇମ୍ରେ ତେବେ ଏ ଯୋଉ ଚା ପିଇବା ଟାଇମ୍ ହଉ ଯୋଉ ସନ୍ଧ୍ୟାବେଳିଆ ସମୟଟା ହଉ ସମସ୍ତେ ଟିକେ ଚାହାନ୍ତି ଟିକେ ସାଙ୍ଗସାଥିଙ୍କ ସାଙ୍ଗେ କଥା ହେବା କୋଉ ଟିକେ କଥା ହେବା ଆମ ସାଙ୍ଗେ ଟିକେ କଥା ହେବା ରାଇଟ୍ ନିଶ୍ଚିତ ଭାବରେ କଥା ହେବା ତେବେ କ'ଣ କଥା ହେବା ମୁଁ ଭାବୁଥିଲି ଯେ ଆମ ଲାଇଫ୍ରେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି ପ୍ରତିଦିନ ମାନେ କହିବାକୁ ଗଲେ ଡେଲି ବି 2-4 ଘଟଣା ଘଟିଯାଇଥିବ ଡେଲି ମିନିମମ୍ ଗୋଟେ ଘଟଣା ଘଟୁଥିବ ଯେକୌଣସି ପ୍ରକାରର ଗୋଟେ ଘଟଣା ହେଉ ଆଉ ଆମ ସମସ୍ତଙ୍କର ଜଣେ ଜଣେ ଏମିତି ପାର୍ଟନର ଥିବେ ଯାହାଙ୍କ ସାଙ୍ଗରେ ଆମେ ସେଇ କଥାଟା ସେୟାର କରିବାକୁ ଭାରି ଭଲ ପାଉ ଆଉ ତର୍ବର ହେଉଥିବା କେମିତି ସେ କଥାଟା ତାଙ୍କ ସାଙ୍ଗରେ ସେୟାର କରିବା ସେ କେହି ବି ହେଇପାରନ୍ତି ଆଉ ଘଟଣାଟା ଯେକୌଣସି ଘଟଣା ହେଇପାରେ ମାନେ ଆପଣ ନୂଆ ଡ୍ରେସ୍ ଅର୍ଡର୍ କରିଥିଲେ ଆସିକି ପହଞ୍ଚି ଯାଇଛି ଆପଣ ସ୍କଲାରସିପ୍ ପକେଇଥିବେ ସ୍କଲାରସିପ୍ ପାଇଯାଇଛନ୍ତି କିମ୍ବା ଆପଣ ଗୋଟେ ଫଟୋ ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ ସେଟା ବହୁତ ଲାଇକ୍ ହେଇଛି ବହୁତ ପସନ୍ଦ କରିଛନ୍ତି ସମସ୍ତେ ଆଜି ହଠାତ୍ ଦେଖିଲା ରେ ଏଇ ଫଟୋରେ ମୋର ଏତେ ଲାଇକ୍ ହେଇଛି ସେଇ ଜିନିଷଟାକୁ ବି ସେୟାର କରିପାରିବେ ତେଣୁ ଲାଇଫ୍ରେ ବହୁତ କିଛି ନୂଆ ଘଟଣା ଘଟେ ନୂଆ ଜିନିଷ ହୁଏ ଆପଣଙ୍କ ଲାଇଫ୍ରେ କିଏ ସେମିତି ଅଛନ୍ତି ଆପଣ ସାଙ୍ଗେ ସାଙ୍ଗେ ସେଇ ଘଟଣାଟା ତାଙ୍କ ସାଙ୍ଗରେ ସେୟାର କରନ୍ତି ବା ପ୍ରଥମେ ତାଙ୍କ ସାଙ୍ଗରେ ସେୟାର କରନ୍ତି ଜଣେଇପାରିବେ 0671230353 ନମ୍ବରରେ

0: हेलो हेलो, ଲଗେଇ ଭୁଲି ଯାଇଛନ୍ତି, ତାଙ୍କ ଫୋନଟା କନେକ୍ଟ ହେଇଯାଇଛି। ଓକେ, ଆପଣ କିନ୍ତୁ ଭୁଲିବେନି, ନମ୍ବର 0671230315 3 କଲ୍ କରିପାରିବେ, ସେୟାର କରିପାରିବେ। ଆପଣଙ୍କ ଲାଇଫରେ କିଛି ନୂଆ ଘଟଣା ଘଟିଲେ, ନୂଆ ଜିନିଷ ହେଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ
1: ହ୍ୟାଲୋ ନମସ୍କାର ମ୍ୟାମ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, ନୂଆ ଘଟଣା ଘଟିଲେ ଆପଣ ସର୍ବପ୍ରଥମେ କାହାକୁ କୁହନ୍ତି?
1: ମ୍ୟାଡାମ ଦେଖନ୍ତୁ, ଯଦି ବାହାର ଘଟଣା କିଛି ଘଟିଥିବ ତାହେଲେ ତ ନିଶ୍ଚିତ ଘରେ ଆଗ ମ୍ୟାଡାମଙ୍କୁ ଜଣା ହବ। ଯଦି ଘର ଭିତରେ କିଛି ଘଟଣା ଏମିତି ଥିବ କି ନିଜେ କଣ ଗୋଟେ କରିବାକୁ ଥିବ ତାହେଲେ ମୋର ଜଣେ ଅନ୍ତରଙ୍ଗ ସାଙ୍ଗ ଅଛନ୍ତି, ସେ ସାନ ଭାଇ କହିବାକୁ ଗଲେ ଚଳିବ। ସେ ହେଉଛନ୍ତି ଚୈତନ୍ୟ ପ୍ରଧାନ, ଚୈତନ୍ୟ ଚନ୍ଦ। ତାଙ୍କ ସହିତ ସବୁ କଥା ମୁଁ ସେୟାର କରେ। ଯେ ଜଷ୍ଟ ଆଜିକି 8 ଦିନ 7 ଦିନ ହେଇଛି, ଗୋଟେ ବାଇକ ହେଲା, ତାଙ୍କ ପରାମର୍ଶ କଲି ଭାଇ ଏମିତି କୁହନ୍ତୁ ଗୋଟେ ବାଇକ କିଣିବା, କଣ କରିବା କେମିତି, ସେ ଯୋଉ କହିଲେ କଣ କିଣିବା, ମୁଁ କହିଲି ଏମିତି ଗୋଟେ କିଣିବା ଆଉ, ପୁଅ ମନ ଅଲଗା ତାଙ୍କ ମନ ଅଲଗା, ତାଙ୍କ ସହିତ କଥାବାର୍ତ୍ତା ହେଲୁ। ଆମେ ବାଇକ ନ କିଣୁ, ସେ ଗାଁ ସାରା କରିସାରିଲେଣି, ଆଉ ଯଦି ଅମକ ଭାଇ ଗାଡି କିଣିଲେଣି ଆଉ
0: ସେଇଠୁ କିଣା ହେଲା। ତାପରେ 7 ଦିନ ପରେ,
1: ହଁ ନାଇଁ ନାଇଁ, ତା ବାସି ଦିନ କିଣା ହେଲା, ଯୋଉଦିନ ଆମେ କଥା ହେଲୁ, ହଠାତ୍ ଘରେ କଥା ହେଲା ପରେ ସମସ୍ତ କଥା ହେଲା ପରେ ମୁଁ ତାଙ୍କୁ ଜଣେଇଲି ଆମେ ଗାଡି କିଣିବି, ସେ ଜଣେଇ ସାରିଲେଣି ସମସ୍ତଙ୍କୁ।
0: ଆଚ୍ଛା ଆଚ୍ଛା,
1: ଆଉ କଣ କରିବା, ଆଉ ପ୍ରତ୍ୟେକ କଥା ଏମିତି ମୋର 2011 ତାଙ୍କ ସହିତ ସବୁ କଥା ସେୟାର ହଉଛି, ଆଉ ଯେକୌଣସି ଘଟଣା ଘଟିଥିଲେ ସେ ନିଶ୍ଚିତ ଆଗ ଜାଣିବେ। ଆଉ ଏବେ ତ ରିସେଣ୍ଟ ଆମର ତ ବହୁତ ଭାଇ ଭାଇ ମାନେ ହେଇଛି, ସମସ୍ତ ଜାଣିବୁ କୋଉ ସବୁ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ କଲ୍ କରିଥିବାରୁ। ନମ୍ବର 0671230315 3 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଯେ ଆପଣଙ୍କ ଲାଇଫରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହାକୁ ଜଣାନ୍ତି। ହ୍ୟାଲୋ
2: ନମସ୍କାର,
0: ଆଜ୍ଞା ନମସ୍କାର, କୁହନ୍ତୁ ଆପଣଙ୍କ ଜୀବନରେ ନୂଆ ଘଟଣା ଘଟିଲେ ପ୍ରଥମେ କାହାକୁ କୁହନ୍ତି?
2: ମୁଁ ପ୍ରତ୍ୟେକ କଥା ମୋ ଝିଅ ଆଗରେ ସେୟାର କରେ,
0: ଝିଅକୁ।
2: ଆଜ୍ଞା, ମାନେ ଯେକୌଣସି ଜିନିଷ କିଣେ କି ଯୋଉ ଦୋକାନ ମାନେ ସିନା ଜିନିଷ ହଉ କି ଡ୍ରେସ ହଉ, ମାନେ ପ୍ରତ୍ୟେକ ଜିନିଷ ମୁଁ ଯାହା କିଣେ ମୋ ଝିଅକୁ ଆଗ ମୁଁ ସବୁ କଥା ସେୟାର କରେ।
0: ଝିଅ ସାଙ୍ଗରେ କିଣିବାକୁ ଯାଆନ୍ତିନି କି?
2: ନା, ଝିଅ ତ ତାର ଡ୍ୟୁଟି ପଳାଏ ନା।
0: କଣ? ଆଚ୍ଛା, ଡ୍ୟୁଟି ପଳାନ୍ତି? ଆଚ୍ଛା ଆଚ୍ଛା ଆଚ୍ଛା, ଓକେ ଓକେ।
2: ସିଏ ଯାହା କିଣିବ ମୋ ପାଖକୁ ଫୋନ କରି ଯାହା ଅର୍ଡର କରିଥିବ ସିଏ ତାର ଅର୍ଡର କରିଦେବ, କହିବ ମମି ତୁ ରଖିଦବୁ, ସିଏ ଯାହା ଆଣିବ ସିଏ ମୋତେ ସେୟାର କରିବ, ତା କଥା ମୋତେ କହିବ, ମୁଁ ତା ମୋ କଥା ତାକୁ କହେ।
0: ଆରେ ବା, ବହୁତ ବଢିଆ, ଏମିତି ଚାଲିଥାଉ ଆଉ। ଥ୍ୟାଙ୍କ ୟୁ ସୋ ମଚ କଲ୍ କରିଥିବାରୁ,
2: ନମସ୍କାର।
0: ନମ୍ବର 0671230315 3 ଆପଣ ମଧ୍ୟ ସେୟାର କରିପାରିବେ ଆପଣଙ୍କ ଲାଇଫରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 3ରେ କଲ୍ କରିପାରିବେ ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଲାଇଫ୍ରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ
1: ହ୍ୟାଲୋ ବାପା ନମସ୍କାର, ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା, ତ କାହା ସହିତ ସେୟାର କରନ୍ତି ପ୍ରଥମେ ନୂଆ ଘଟଣା ଘଟିଲେ?
1: ଦେଖ, ଯଦି ଆମର ଅଫିସିଆଲ ମ୍ୟାଟର ହେଇଥିବ, ମୁଁ ଆମର ଫାର୍ଷ୍ଟ ଆମର ଆଲିସା ପାଙ୍କୁ, ସେ ଆମଠାରୁ ଟିକେ ବୟସ ବହୁତ ବଡ଼, ଆଉ ଆମେ ବି ତାଙ୍କ କଥା ସବୁଦା ମାନୁ, ଓ ଭଲ ମନ୍ଦ ବି ସେ ବିଚାରି କାମ କରନ୍ତି। ଆଉ ଘର ମ୍ୟାଟର ହେଇଥିଲେ ବି ବଡ଼ ଭାଇ ଅଛନ୍ତି, ଆଉ ଯଦି ବାହାର ମ୍ୟାଟର ହେଇଥିଲେ ମୁଁ ଆଗେ ମୋର ସାଙ୍ଗ ଦୀପକ କୁମାରଙ୍କୁ ମୋର ଜଣାଏ, ଯୋଉ ଭଲ ହଉ କି ମନ୍ଦ ହଉ ସେ ତାଙ୍କ ବୁଝିଛି ଚିନ୍ତିକି ଜାଗାରେ କହନ୍ତି। ଆଉ ଏମିତି ଘରେ ବଡ ଭାଇ ସବୁ ଡିସିସନ ନିଅନ୍ତି, ଭଲ ମନ୍ଦ ଫ୍ୟାମିଲି ଭିତରେ ଯା ହୁଏ, ମୁଁ ଆଗେ ବଡ ଭାଇଙ୍କୁ ଜଣେ।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
1: ଧନ୍ୟବାଦ ବାପା,
0: ଧନ୍ୟବାଦ। ନମ୍ବର 0671230315 3ରେ ଆପଣ ମଧ୍ୟ କଲ୍ କରିପାରିବେ ଏବଂ କହିପାରିବେ ଯେ ଆପଣଙ୍କ ଲାଇଫ୍ରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଓକେ, ଟିକେ ନେଟୱର୍କ ଇସ୍ୟୁଜ୍ ରହୁଛି, ଆଇ ଥିଙ୍କ ବର୍ଷା ପାଗ ହେଇଯାଇଛି ନା, ଟିକେ ନେଟୱର୍କ ଜାଗା ଦେଖିକି କଲ୍ କରନ୍ତୁ। ନମ୍ବର 0671230315 3। ହ୍ୟାଲୋ
2: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: କହୁଥିଲି ଆଜ୍ଞା, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ରାଜସୁନା ବାଙ୍କୁଇ ବାରବାଟୀ ନିକଟସ୍ଥ ଆରିଗାଁ ଗ୍ରାମ ଡିପୋସେରୁ ମା କୁଶଳାଶିଣୀଙ୍କ ପୀଠରୁ।
0: ଆଜ୍ଞା, ଆପଣଙ୍କ ନାଁ?
2: ବଳରାମ ବେହେରା।
0: ଆଜ୍ଞା,
2: ନାଁଟା ଭୁଲିଗଲି, ନାଁଟା ଭୁଲିଗଲି।
0: ହଁ ହଁ, ମୁଁ ସେଥିପାଇଁ ପଚାରିଦେଲି ଆଉଥରେ, ଠିକ ଅଛି, କିଛି ନାହିଁ। କୁହନ୍ତୁ, କାହା ସହିତ ପ୍ରଥମେ ଆପଣ ଯୋଉ ଜୀବନରେ ଯାହା ବି ନୂଆ ଘଟଣା ଘଟେ ପ୍ରଥମେ କାହା ସହିତ ସେୟାର କରନ୍ତି?
2: ମୁଁ ତ ଅଫିସ ଆସିଲା ବେଳେ ଜଣେ ଷ୍ଟାଫ ସାଙ୍ଗରେ ମିଶିକି ଆମେ ଆସୁ ଘରୁ ବାହାରିକି।
0: ଆଚ୍ଛା, ଏକାଠି ଆସ?
2: ହଁ, ଯୋଉଟା କି ସକାଳୁ ଯାହାଟା ମୋର ହୁଏ, ଖାଇକି ଆସେ, କଣ ଖାଇକି ଆସେ, କଣ ହୁଏ, ମୁଁ ତା ସାଙ୍ଗେ ସେୟାର କରେ। ମାନେ ଏମିତି ସେୟାର କରିଦେ, ସେମାନେ ଖୁସି, ଯେତେ ମନ ତ କଥା ସେ ଖୁସି ପୁରା ହେଇଯାଏ। କଥା ମୁଁ ତାଙ୍କୁ ନିଜର ପର୍ସନାଲିଟି ବିଷୟରେ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଦୀପଦ କଥା ଶୁଣିଲା ବେଳକୁ ତାଙ୍କ ମାଇଣ୍ଡ ଫ୍ରେଶ ହେଇଯାଉଥିବ।
2: ଆଜ୍ଞା, ଆଉ ଦିନ କହିଛି ସକାଳୁ ମୁଁ ଡେଲି ଆଜ୍ଞା ଫୁଲ ତୋଳେ ଗାଈରୁ, ବୁଝିଲେ ଆଜ୍ଞା, ଠାକୁରଙ୍କ ପାଇଁ ଫୁଲ ତୋଳେ। କିନ୍ତୁ ଏମିତି ଫୁଲ ତୋଳୁ ତୋଳୁ ତଥାପି 6ଟା ଟାଇମ ହବ, କଦଳୀ ଗଛର ବାହାରେ ଅଛି, ତାପରେ ଚାଲି ଚାଲିକା ଫୁଲ ତୋଳୁ, ତା ଭିତରେ ଗୋଟେ ସାପ କଣ ହେଇଛି ଗୋଡ ଉପରେ ଚଢିକି ସେପଟକୁ ପଳେଇଗଲାଣି। ତାପରେ ଖସଖସ ସବୁ ଶବ୍ଦ ହଉଥିଲା, କଣଟା ଦେଖିଲା ସାପଟା ଆଜ୍ଞା ଯାଉଛି, ତାପରେ ସେ ପଳେଇଗଲା। ଆଉ ଦିନ ସେ ଗଛ ଉପରେ ସାପ ଚଢିକି ରହିଥିଲା କଦଳୀ ଗଛରେ, ସେପଟକୁ ଗଲା ସାପଟା ମତେ ଦେଖିକି ତଳେ ଖସି ପଇଲା ଘୁସିକିନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ, ଯେ କିଛି ନୂଆ ଘଟିଲେ କାହା ସହିତ ପ୍ରଥମେ ସେୟାର କରନ୍ତି। ହ୍ୟାଲୋ, ଭାରି ନେଟୱର୍କ ଇସ୍ୟୁଜ୍ ରହୁଛି। ଓକେ, ଟିକେ ନେଟୱର୍କ ଜାଗା ଦେଖିକି କଲ୍ କରନ୍ତୁ, ଯେମିତି ଭଲରେ କଥା ହେଇପାରିବା। ହ୍ୟାଲୋ,
1: ସୁଦୀପା ମ୍ୟାମ୍ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ରମେଶ ଚନ୍ଦ୍ର ସାହୁ ମହକୁମା ବାହାପୁର ଢେଙ୍କାନାଳ କହୁଥିଲି।
0: ଆଜ୍ଞା, ଆପଣଙ୍କ ରେଡିଓ ଭଲ୍ୟୁମ୍ଟା କମ୍ କରିଦିଅନ୍ତୁ, ନହେଲେ ଆପଣ ବୁଝି ଯାଆନ୍ତୁ। ଆପଣଙ୍କ କଥା ଗୁଡା ଡବଲ ଶୁଣୁଛି, ମୋ କଥା ଟ୍ରିପଲ ଶୁଭୁଛି।
1: ହଁ ମ୍ୟାଡମ୍, ଠିକ ଅଛି।
0: ହଁ କୁହନ୍ତୁ, ପ୍ରଥମେ କାହା ସହିତ ନୂଆ ଘଟଣା ସବୁ ସେୟାର କରନ୍ତି?
1: ପ୍ରଥମେ ତ ସେୟାର କରିବି ପ୍ରଭୁ ଭଗବାନଙ୍କୁ ଫାର୍ଷ୍ଟ ସେୟାର କରିବି, କାରଣ ସେ ମଧ୍ୟ ପ୍ରଥମେ ଯେଉଁ କଣ ସକ୍ସେସ କାମଟା କରିବେ ମୋ ପାଇଁ, ସେ ଭଗବାନଙ୍କୁ ଫାର୍ଷ୍ଟ ଜଣେଇବି, ତାପରେ ମୁଁ ଘରେ ଜଣେଇବି। ନଚେତ ମୋର କିଛି ବଡ ଭାଇ କି ଆମର ସମ୍ପର୍କୀୟ ଭାଇ ନିଜର ଅଛନ୍ତି, ସେମାନଙ୍କୁ କରିବି, କାରଣ ପ୍ରଥମେ କିନ୍ତୁ ମୁଁ ଭଗବାନଙ୍କୁ ଜଣେଇବି ଯେ ମୋର ଏଇ କାମଟା ହେଇଯିବି କି କଣ ଭଲ ହେଇଯିବ। ଆଉ ପ୍ରଥମେ ସଦାବେଳେ ମୁଁ ବଜରଙ୍ଗ ବାଲୁଙ୍କୁ ଭଲ ବହୁତ ଭଲ ପାଏ, ବଜରଙ୍ଗ ବାଲୁ ସଦାବେଳେ ମୁଁ ସବୁ କଥା ଜଣାଏ, ଆଉ ସବୁ କଥା ମୋର ହଉଛି, ଆଉ ପ୍ରଥମେ ତାଙ୍କୁ କିନ୍ତୁ ଜଣେଇବି, ଆଉ ସବୁଥିରେ ସେୟାର କରିବି।
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ନମସ୍କାର।
0: ନମ୍ବର 0671230315 ଆପଣ ମଧ୍ୟ କଲ୍ କରିପାରିବେ, ସେୟାର କରିପାରିବେ, କିଛି ନୂଆ ଘଟିଲେ ଜୀବନରେ ପ୍ରଥମେ କାହାକୁ ସେୟାର କରନ୍ତି। ହ୍ୟାଲୋ, ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ୍,
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର, ନମସ୍କାର ମ୍ୟାଡମ୍।
0: ହ୍ୟାଲୋ, ବହୁତ ନଏଜ୍ ଅଛି। ହ୍ୟାଲୋ, ଆପଣଙ୍କ କଥା ଜମା ଭଲରେ ଶୁଭୁନି, ବହୁତ ହାଉ ହାଉ ଶୁଭୁଛି। ହଁ କୁହନ୍ତୁ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଆପଣ ଆଜି କ୍ୱେଶ୍ଚିନ୍ ପଚାରିଛନ୍ତି, ନୂଆ ଜିନିଷ କିଣିଲା ବେଳେ ଆପଣ କଣ କାହାକୁ ଚିନ୍ତା କରନ୍ତି?
0: ନା ନା, ନୂଆ ନୂଆ ଜିନିଷ କିଣିଲା ବେଳେ ନୂଆ କଥାଟା ବୁଝିପାରୁନାହାନ୍ତି, ନୂଆ ଘଟଣା କିଛି ଗୋଟେ ଘଟିଲେ ଜୀବନରେ, ନୂଆ ଘଟଣା କିଛି ଗୋଟେ ଜୀବନରେ ଘଟିଲେ କାହା ସହିତ ପ୍ରଥମେ ସେୟାର କରନ୍ତି?
2: ନୂଆ ଘଟଣା ଗୋଟା ଯଦି ଘଟିଲେ ଭଲ ହଉ କି ମନ୍ଦ ହଉ,
0: ନିଶ୍ଚିତ
2: ଭଲ ହଉ କି ମନ୍ଦ ହଉ, ଗୋଟେ ଘଟଣା ଗୋଟେ ଘଟିଗଲା, ଭଲ ହଉ କି ମନ୍ଦ ହଉ, ନିଜ ମନରେ ଗୋଟେ ବିବେକ ଅଛି, ଚଏସ୍ ଅଛି, ନିଜେ ଟିକେ ଚିନ୍ତା କରିବ ଆଗେ, ତାପରେ ତମର ଯିଏ ସମ୍ପର୍କୀୟ ଲୋକ, ତମଠୁ ଜାଣିବା ଲୋକ, ତମେ ଭାବୁଥିବ ମୋଠୁ ଅଧିକା ଇଏ ଜାଣିବା ଲୋକ, ତାଙ୍କ ସହ ଟିକେ କଥାବାର୍ତ୍ତା କରିବ ଆଉ କଣ, ଆଉ ତାପରେ ସେଇଟା ସରିଲା ପରେ ତାପରେ ସର୍ବଧର୍ମ ପରିତ୍ୟଜ ମାନକ ମୁସଲମାନ ବ୍ରଜ, ତାପରେ ଈଶ୍ୱରଙ୍କୁ ଭଗବାନଙ୍କୁ ସେଇ ଜିନିଷରେ ହାତ ଟେକିବ ଯେ ଆଜ୍ଞା ପ୍ରଭୁ ମୋର ବୁଝିବା ତ କିଛି ନାହିଁ, ଆପଣ ଆର କଣ ବ୍ୟବସ୍ଥା କରନ୍ତୁ, ଧରିଲା କଣ ସବୁ ସର୍ବଧର୍ମ ପରିତ୍ୟଜ ମାନକ ମୁସଲମାନ ବ୍ରଜ ଅହଂକାର ସର୍ବପାପେ ବି ମୁଖ୍ୟ ମୀମାଂସିତ ଶୈଳା ଆଗ।
0: ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ, ଜୀବନରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230353 କଲ୍ କରିପାରିବେ, ସେୟାର କରିପାରିବେ ଯେ ଜୀବନରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ,
1: ହ୍ୟାଲୋ,
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନମସ୍କାର, ମୁଁ ଜଗତସିଂହପୁର ଅକର ସାହିରୁ କହୁଥିଲି।
0: ଆଜ୍ଞା, ଆପଣଙ୍କ ନାଁ?
1: ସୁଶ୍ରୀ ରେଖା ମହାରଣା।
0: ଆଜ୍ଞା, କାହା ସହିତ ସେୟାର କରନ୍ତି ନୂଆ ଘଟଣା ଘଟିଲେ?
1: ମୁଁ ମୋ ଭଉଣୀ ମାନଙ୍କ ସହିତ ସେୟାର କରେ।
0: କେତେ ଭଉଣୀ ଆପଣ ମାନେ?
1: ଆମେ ପାଞ୍ଚ ଭଉଣୀ,
0: ପାଞ୍ଚ ବୋହୂ,
1: ବିବାହ ହେଇସାରିଲୁଣି।
0: ପାଞ୍ଚ ଭଉଣୀ କହିଲେ ନା ବୋହୂ କହିଲେ?
1: ଭଉଣୀ ଭଉଣୀ,
0: ପାଞ୍ଚ ଭଉଣୀ। ହଁ ସାର, ଆପଣ କେତେ ନମ୍ବର ତାହେଲେ?
1: ମୁଁ ଦୁଇ ନମ୍ବର।
0: ଯେତେବେଳେ ଆଉ
1: ମୁଁ ସବୁ ଭଉଣୀ ମାନଙ୍କ ସହିତ ସେୟାର କରେ ଆଗ ସବୁ କଥା, ସେମାନେ ବି ଯାହା ହେଲା ଟିକେ ସେମାନେ ଆଗ ମତେ ଫୋନ କରି କୁହନ୍ତି।
0: ତାହେଲେ ସବୁଦିନ ପାଞ୍ଚ ଭଉଣୀଙ୍କର ଗୋଟେ କନଫରେନ୍ସ ହୁଏ ବୋଧେ?
1: ହଁ ହଁ।
0: କେତେ ମିନିମମ କେତେ ସମୟ କଥା ହୁଅନ୍ତି ସମସ୍ତେ ମିଶିକି?
1: ନା ନା, ଏମିତି କଣ, ଏମିତି ସକାଳେ ସମୟ ମିଳିଲେ ସେ କଥାବାର୍ତ୍ତା ହେଇଯାଉ, ତାପରେ ପୁଣି ରାତିକି ଯାଇ କଥାବାର୍ତ୍ତା ହଉ ଆଉ।
0: ବଢିଆ କଥା, ବଢିଆ କଥା, ଏମିତି ବଢିଆ କଥା ହଉଥାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରି ଆମ ସହିତ ନିଜ ମତାମତ ସେୟାର କଲେ। ନମସ୍କାର। ନମ୍ବର 0671230353 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଯେ କିଛି ଗୋଟେ ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି ଆପଣ। ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ସାଇ କହୁଛି, ବେଲପଡ଼ାରୁ।
0: ଓକେ, ତ ନୂଆ ଘଟଣା କାହା ସାଙ୍ଗେ ସେୟାର ହୁଏ?
2: ଯେତେବେଳେ ବି ଯାହା ନୂଆ ଘଟଣା ହୁଏ କି ଖୁସି ହଉ କି ଦୁଃଖ ହଉ ସବୁ କଥା ମୁଁ ଆମ ଘର ଲୋକଙ୍କୁ କୁହେ, ସେ ମୋ ବାପା ମାମା ସମସ୍ତଙ୍କୁ ମୁଁ କୁହେ, କାହିଁକି ନା ମତେ ଟିକେ ଖୁସି ହଉ ଦୁଃଖ ହଉ ସବୁ କଥା ସମସ୍ତଙ୍କୁ କହିଦେଲେ ଟିକେ ଭଲ ଲାଗେ।
0: ଆଉ ଭାଇ ଭଉଣୀ?
2: ହଁ, ଭଉଣୀକି ବି କୁହେ, ଭଉଣୀକି ତ ଆଗେ କୁହେ।
0: ହଁ, ବଢିଆ କଥା, ଆଉ ବହୁତ ବଢିଆ
2: ଯୋଉ କଥାଟା ଅନ୍ୟମାନଙ୍କୁ କହିପାରିବିନି ସେଇଟା ଭଉଣୀକି କୁହେ।
0: ବଢିଆ ଭଉଣୀ ଆଉ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
2: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ନମ୍ବର 0671230353 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ କିଛି ଗୋଟେ ନୂଆ ଘଟଣା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230353 ରେ ସେୟାର କରିପାରିବେ ଯେ ଜୀବନରେ କିଛି ଗୋଟେ ନୂଆ ଘଟଣା ଘଟିଲେ ପ୍ରଥମେ କାହା ସାଙ୍ଗରେ ସେୟାର କରନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ମ୍ୟାଡମ୍ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଜୟ ଜଗନ୍ନାଥ, ମୁଁ ସୋମନାଥ ସାହୁ କହୁଥିଲି, ଜିଗଡ଼ପଟାମରେ କେନ୍ଦ୍ରାପଡ଼ା।
0: ଆଜ୍ଞା, ତେବେ କାହା ସହିତ ସେୟାର କରନ୍ତି କିଛି ନୂଆ ଘଟଣା ଘଟିଲେ?
1: ପ୍ରଥମତଃ ମୁଁ ଆପଣଙ୍କୁ ମାନେ ଶୁଭ ଅଭିନନ୍ଦନ ଦେବି, ଏତେ ବଢିଆ ଗୀତ ବଜାଉଛନ୍ତି ମାନେ ମମ ଦଦିଜୀର, ବହୁତ ବଢିଆ ଲାଗୁଛି। ଯାହା ହଉ 90s ର ଗୀତ ଗୁଡା ଶୁଣିବାକୁ ମିଳୁଥିଲା ଆପଣ ବଜାଉଛନ୍ତି, ସେଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଆପଣଙ୍କୁ।
1: ଆପଣ ଯେତେବେଳେ ଆସନ୍ତି ପ୍ରୋଗ୍ରାମ କରନ୍ତି 5-6 ମୁଁ ଶୁଣେ, କାରଣ ସେ ଭଲ ଗୀତର ମୁଁ ଦିବା ନା ଫାର୍ଷ୍ଟ।
0: ଯାହା ହଉ, ଆପଣ ଭଲ ଲାଗୁଛି ଗୀତ, ମତାମତ ବି ଦେଲେ, ଥ୍ୟାଙ୍କ ୟୁ।
1: ବହୁତ ବଢିଆ, କାରଣ ମୁଁ ସିଧା ଟିଭିରେ 6-7 ଟିକେ ସକାଳ ଦେଖେ ଓଡ଼ିଆ ଆଲବମ୍ ଗୀତ ମତେ ଭାରି ଭଲ ଲାଗେ। ମୋ ଦଦିଜୀର ଆପଣ ବଜାଉଛନ୍ତି ମତେ ଏତେ ବଢିଆ ଲାଗୁଛି, ମୋତେ ଭାରି ସମ୍ଭ୍ର ଦିବାନା।
0: ବହୁତ ଧନ୍ୟବାଦ।
1: ଆପଣ ବଢିଆ ପ୍ରଶ୍ନ ରଖିଛନ୍ତି, ମୁଁ ଯେକୌଣସି ଗୋଟେ ଭଲ କଥା ହେଲେ ମୁଁ ମାମାଙ୍କୁ ପଚାରେ, ଯେହେତୁ ମୁଁ ମଦର ଲଷ୍ଟ କରିଛି, ତେଣୁ ବାପାଙ୍କୁ ଏବେ ଯାହା କଥା କିଛି କରିବାକୁ ଗଲେ ମୁଁ ବାପାଙ୍କୁ ପଚାରେ, ଯଦି ବାପା କହନ୍ତି ସେଇ କାମରେ ତୁ ଆଗା, ତାହେଲେ ମୁଁ ଆଗେ। ମ୍ୟାଡାମ ଆପଣଙ୍କୁ ପ୍ରଶ୍ନ ରହିବ, ଆପଣଙ୍କୁ ବୋଧେ ଆପଣ ଗୋଟେ ଭଲ କାମ କରିବେ ବୋଲି କାହାକୁ ପଚାରନ୍ତି ଫାର୍ଷ୍ଟ?
0: ନା ଆକ୍ଚୁଆଲି ମୁଁ ପଚାରିବା କଥା କହିନି, ମୁଁ କହୁଛି କିଛି ଗୋଟେ ଭଲ ହେଲେ କାହାକୁ ଜଣାନ୍ତି, କାହା ସାଙ୍ଗରେ ସେୟାର
1: କରନ୍ତି। ସବୁବେଳେ ତ ପଚାରୁଛନ୍ତି, ଆପଣ କାହାକୁ ଜଣାନ୍ତି? ମ୍ୟାଡାମ
0: ମୁଁ ମୋ ଭଉଣୀକୁ ଜଣାଏ, ମୋ ହଜବେଣ୍ଡ କୁ ଜଣାଏ, ମାଙ୍କୁ ଜଣାଏ, ଏମିତି 2-4 ଅଛନ୍ତି, ସମସ୍ତଙ୍କୁ ଜଣାଏ ଆଉ। ଥ୍ୟାଙ୍କ ୟୁ ସୋ ମଚ୍। ନମ୍ବର 0671233153 ରେ ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ କିଛି ଗୋଟେ ନୂଆ ଘଟଣା ଘଟିଲେ ଲାଇଫରେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ ହ୍ୟାଲୋ
2: ଆଜ୍ଞା,
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ବନ କିସ୍ମତ କି କୋଇ ତାଲି ନହିଁ ହୋତି ଔର ସୁଖେ ହୁଏ ଉମ୍ମୀଦୋ କି କୋଇ ଡାଲି ନହିଁ ହୋତି, ଡୁବ ଯାଏ ଜୋ ଅପନେ ମା ବାପ କେ ଚରଣୋ ମେ ଉସକି ଝୋଲି କଭି ଖାଲି ନହିଁ ହୋତି। ମୁଁ ଗରିବ ଖାନ କହୁଥିଲି କଟକ ଜବରାରୁ।
0: ଆଜ୍ଞା, ମୁଁ ସାଇରୁ ଯେତିକି ବୁଝିଲେ ଆପଣ ବାପା ମାଙ୍କ ସାଙ୍ଗରେ ସେୟାର କରନ୍ତି ଆଉ।
2: ଆଜ୍ଞା, ପ୍ରଥମେ ତ ଦେଖନ୍ତୁ ଖୁସି ଖବର, ଯଦି ଗୋଟେ ଖୁସି ଖବର ଆସିଲା କିଛି ଭଲ କାମ କରିଥିବି, ପ୍ରଥମେ ତ ଧନ୍ୟବାଦ ଜଣେଇବା କଥା, ମୁଣ୍ଡିଆ ମାରିବା କଥା ଭଗବାନଙ୍କୁ। ଭଗବାନ ପରେ ସେ ହଉଛନ୍ତି ମା, ଦୁନିଆରେ ମା ଠୁ ବଡ ଆଉ କିଏ ଅଛି? ଏବେ ମୋର ମା ବି ନାହାନ୍ତି, ବାପା ବି ନାହାନ୍ତି, କିନ୍ତୁ ମୋ ୱାଇଫ କୁ ମୁଁ ସବୁ କଥା ଜଣାଏ ସେ ଯାହା ହଉ ଗୋଟେ ଖୁସିର ଖବର ଆସିଛି, ସେ ଖୁସି ହୁଏ, ସେ ଖୁସି ରହିଲେ ସବୁ କିଛି ଖୁସି। ଯଦି ମୋ ମା ରହିଥାନ୍ତେ ତ କେତେ ଖୁସି ହେଇଥାନ୍ତେ ସେ ଯାହା ହଉ ମୋ ପୁଅ ମତେ ଆଗେ ଆସି ଜଣେଇଲା ଆଉ ମୋଠୁ ଅନୁମତି ନେଲା କି ମତେ ଶୁଣିଲା, ଖୁସି ହେଇଥାନ୍ତେ। ଯାହାର ଦୁନିଆରେ ମା ବାପା ନାହିଁ ସେ ଜାଣିଛି ମା ବାପାର, ମା ବାପା ନ ରହିଲେ କେତେ ଦୁଃଖ ପହଞ୍ଚେ ନା ନାଇଁ କୁହନ୍ତୁ?
0: ନିଶ୍ଚୟ ନିଶ୍ଚୟ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ମତାମତ ସେୟାର କଲେ।
2: ଆଜ୍ଞା ରହିଲି,
0: ନମସ୍କାର। ନମ୍ବର 0671233153 ରେ ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଆପଣଙ୍କ ଲାଇଫରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା ସତ୍ୟଭା ମ୍ୟାମ୍ ନମସ୍କାର।
0: ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲା ସନପୁର ଜଳସମ୍ପୁର କହୁଥିଲି।
0: ଆଜ୍ଞା କୁହନ୍ତୁ, ଆପଣଙ୍କ ଜୀବନରେ ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ଶେୟାର
1: କରିବେ? ଦେଖନ୍ତୁ ମ୍ୟାଡମ, ମୁଁ ତ ଜୀବନରେ ନୂଆ ବା ପୁରୁଣା ଯାହା କିଛି ଘଟଣା ଘଟେ, ଆମର ଗୋଟେ ମୁଁ ଟିମ୍ ଗଢିଛି, ଦଣ୍ଡାଭଣ୍ଡା ଟିମ୍। ସେ ଟିମ୍ରେ ମୋର ଅଛନ୍ତି 8-10 ଜଣ ବନ୍ଧୁ, ସେମାନେ ଆଗେ ସେୟାର କରେ। ସିଏ ହଉଛନ୍ତି ଜାମ୍ବବାନ ଫୁଲ ପ୍ରଧାନ, ଯେ ଫାର୍ଷ୍ଟ କଲ୍ କରିଥିଲେ କୁମ୍ଭକର୍ଣ୍ଣ ଚୈତନ୍ୟ ଚାନ୍ଦ, ତାପରେ ଟାଟା ଷ୍ଟିଲ୍ ଗଦିଆ ଆବାସ ସେନ, ବାପା ନାଉ ରାଜେଶ ନାୟକ, ତାପରେ କାଳିଆବଦା ଶିଖନ୍ତି ଆଙ୍କ ତାର। ବିଶେଷ କରିକି ଘରଭଙ୍ଗା ସିରିଏଲ୍ ଦେଖେ ସେ ସଜନୀ ତା ନା, ତାକୁ କୁହେ ଡେଲିଭରି ମାଡେ ମମତା ହତା। ଆର୍ ସବୁଠୁ ମୋର ବେଷ୍ଟ ଆଣ୍ଡ ବେଷ୍ଟ ଲେଡ଼ି ଡନ୍ ବାସନ୍ତ ଘଟା ହଉ,
0: ସବୁକିଛି
1: ଘଟଣା ପ୍ରକାଶ କରେ, ଭଲ ହଉ ବା ମନ୍ଦ ହଉ ଆଉ ଆଙ୍କ ପାଖରେ ମୁଁ ସେୟାର କରେ। ଆଉ ସେମାନେ ଶୁଣିକି ଦୁଃଖର ଘଟଣା ଦେଲେ ମୋର କିଛି ଦୁଃଖ ହାଲକା ହେଇଥାଏ, ଖୁସିରେ ହେଲେ ତାଙ୍କ ସାଙ୍ଗେ ସେୟାର କରେ, ଖୁସି ବାଣ୍ଟେ, ଦୁଃଖ ବାଣ୍ଟିଲେ ମୋର କମିଯାଏ। ସେମାନେ ବହୁତ କିଛି ମୋ ପାଇଁ ଫଲନ୍ଦ ପରାମର୍ଶ ଦିଅନ୍ତି, ଖୁସି ହୁଅନ୍ତି, ଖୁସି ସାଙ୍ଗେ ଖୁସି, ଦୁଃଖ ସାଙ୍ଗେ ଦୁଃଖୀ ହୁଅନ୍ତି ଆଉ।
0: ଓକେ, ବହୁତ ବଢିଆ ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମ୍ବର 0671230353 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଯେ ଆପଣଙ୍କ ଜୀବନରେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ
2: ହ୍ୟାଲୋ
0: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭେରି ଗୁଡ୍ ଇଭିନିଂ, ବବ୍ଲୁ କହୁଛି।
0: ଓକେ, କୋଉଠୁ କହୁଥିଲେ?
2: କଟକରୁ।
0: ଆଜ୍ଞା, କାହା ସହିତ ସେୟାର କରନ୍ତି କିଛି ନୂଆ ଘଟଣା ଘଟିଲେ?
2: ମୋର ସେଟା ନୂଆ ଘଟଣାଟା ମୁଁ ଦେଖେ ସେ ଘଟଣାଟା କଣ ଅଛି, କାହାକୁ ଜଣେଇଲେ ସେଟା ଠିକଠାକ ଲାଗିବ, କାହାକୁ କିଏ ବିଶ୍ୱାସ କରିବ। ତ ସିଚୁଏସନ୍ ଦେଖି ବେଳେବେଳେ ମୁଁ ସାଙ୍ଗମାନଙ୍କ ସହିତ ସେୟାର କରେ, ବେଳେବେଳେ ଘର ଲୋକଙ୍କ ସହିତ ସେୟାର କରେ, ବେଳେବେଳେ ଏମିତି ଜଣାଶୁଣା ଯେମିତିକି ଦୂର ସମ୍ପର୍କୀୟ ତାଙ୍କ ସହିତ ବି ସେୟାର କରେ। ସେମିତି ମୋର ଘଟଣାକୁ ନେଇକି ମୁଁ ସେୟାର କରେ,
0: ଘଟଣା ଦେଖି ଡିସାଇଡ୍ କରନ୍ତି ଆଉ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ,
2: ଥ୍ୟାଙ୍କ ୟୁ।
0: ନମ୍ବର 0671230353 ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ କିଛି ନୂଆ ଘଟଣା ଘଟିଲେ ପ୍ରଥମେ କାହା ସହିତ ସେୟାର କରନ୍ତି। ହ୍ୟାଲୋ ଓକେ ଓକେ ଓକେ

ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜନ କରାଯାଇଛି। ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଲଲହଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ କରିଛନ୍ତି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7:00।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:05 ଶୁଣିବା ଆଜିର କାର୍ଯ୍ୟକ୍ରମ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ।
1: ଏପିସୋଡ 74 74।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ଯତିନ ଶର୍ମା। आदौ मुख्य वार्ताः। प्रधानमन्त्री नरेन्द्र मोदी न्यूजीलैंड देशस्य समकक्षीयेण सह वार्तालापं विधातुं द्विदिवसीय यात्रायां ऑकलैंड नगरं सम्प्राप्तवान्। केन्द्रेण मादक

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 କିଲୋ ୱାଟ ପାଇଁ 1,38,000 ଟଙ୍କାର ସବସିଡି।

0: ମଧ୍ୟ ଦଉଛନ୍ତି। ହଁ ସତେ ଲକ୍ଷେରୁ ଅଧିକ ସବସିଡି।
1: ହଁ ମାମା ସଞ୍ଚୟ ବି ସୁବିଧା ବି।
2: ଆସୁନ 1800345671 କିମ୍ବା 1912 ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ

0: ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 473 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପଭି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍କିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏବିଡିଏମ୍ର ତୃତୀୟ ମିଶନ ଷ୍ଟିଅରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ମସିହା ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏବିଡିଏମ୍କୁ ଆଗାମୀ 2026 2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିଅରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ଆଇଡି ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ୍ ଓପିଡି ପଞ୍ଜୀକରଣ ଏବଂ ଇ ସଞ୍ଜୀବନୀ ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିଭିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସାମନ୍ତ କହିଛନ୍ତି ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ।

0: ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇ କେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇ କେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ସୁଭଦ୍ରା ପୋର୍ଟାଲରୁ ଏବଂ ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଏଇ କେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯୋଉ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରି ଆଗରୁ କେବେ ଯାଇଥିବେ ଫିଲ୍ଡ ଇନକ୍ୱାରି ପାଇଁ ଆପଣ ନଥିବେ ସେମାନେ ବି ଏ ଫିଲ୍ଡ ଇନକ୍ୱାରିରେ ସାମିଲ ହୋଇପାରିବେ।
0: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଟିଡିସିର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗ ମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ ଆର୍ଏନ୍ସି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 89,77,00,000 ଟଙ୍କା ବ୍ୟୟରେ ନିର୍ମିତ 15ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଦୁଇବର୍ଷିଆ ବିଏଡ୍ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ 5ଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ନିୟୋଜିତ, ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,17,000ରୁ ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେନୀତି ଅନୁଷ୍ଠିତ ହେଉଛି। ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍କୁ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ଉଦ୍ଘାଟନ କରିଛନ୍ତି। ହୀରାକୁଦରେ ଆଜି 8 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଚଳିତ ଶିକ୍ଷାବର୍ଷର 2 ବିଏଡ୍, ଏମ୍ଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଛି। ଜମି ଲିଜ୍ ରେକର୍ଡ଼ର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟିକ ମାମଲାରେ ଅଦାଲତରେ ସଠିକ୍ ସଂରକ୍ଷିତ ରେକର୍ଡ଼ ପ୍ରଦାନ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଅଂଶଶଃ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ

0: 아카스몰.
1: संवाद पढ़ुछंती चंदन घोष मुख्य संवाद त्रिराष्ट्रीय गस्तर शेष पर्यायर आज न्यूजीलैंड रे पहुंचिले प्रधानमंत्री उपसागरीय अंचल रे शांति और स्थिरता बजाय रखा दिगरे प्रतिश्रुतिबद्धता दोहराइले भारत ओमान संसदर मौसुमी अधिवेशन प्रस्तुतिर समीक्षा कले संसदीय व्यापार राष्ट्रमंत्री एवं फिफा विश्वकप्र द्वितीय क्वार्टर फाइनाल आज स्पेन भेटिव बेल्जियम को ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି ଅକ୍ଲାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ ସେଠାରେ ବସବାସ କରୁଥିବା

ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଉଭୟ ସମାଜ ଓ ଦୁଇ ଦେଶର ଭାଗିଦାରୀ ପ୍ରତି ସେମାନଙ୍କର ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଦେଶର ବିଦ୍ୟୁତ୍ ଚାହିଦାର 50% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି।

କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି, କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରୀ ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ, ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ଘର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜିକୃତ ହୋଇଥିବାବେଳେ 5,30,000ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମ୍ରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବିଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶ୍ରୀନଗରରେ ସମୟ 7:30:50 ଜମିଯିବ ଆପଣଙ୍କର ଆମର ସନ୍ଧ୍ୟାର ଆସର, କାରଣ ସନ୍ଧ୍ୟା ଆସରରେ ଆପଣମାନେ ପଠେଇ ପାରିବେ ଆପଣଙ୍କର ନିୟର୍ ଆଣ୍ଡ ଡିୟର୍ ଙ୍କ ପାଖକୁ ଆପଣଙ୍କର ଯାହା ବି ଶୁଭେଚ୍ଛା ବାର୍ତ୍ତା ଅଛି।

ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯିବେ, କ୍ୟାପିଟାଲ ଲେଟର FMRC ଲେଖିବେ, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଅଛି ଲେଖି ପଠାଇଦେବେ 09495963210 ନମ୍ଘରରେ, କିମ୍ବା ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ 8895254200 ନମ୍ଘରରେ, ଆମେ ପହଞ୍ଚାଇଦେବା ତାଙ୍କ ପାଖରେ।

ਜੋੜੀ ਛੰਦੀ 100.4 ਆਕਾਸ਼ਵਾਣੀ ਐਫਐਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ਸੰਧਿਆ ਆਸਨରେ ପରବର୍ତ୍ତୀ ମେସେଜ ଆଲୋକଚନ୍ଦ୍ର ଜେନା ଜାଇଲୋ କଟକରୁ ଲେଖୁଛନ୍ତି ମ୍ୟାମ୍ ଗୁଡ୍ ଇଭିନିଂ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଲେଖୁଛନ୍ତି ମ୍ୟାମ୍ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କଥାଟା ଏତିକିରେ ସରିଯାଏନି କଥାଟା ସବୁ କ୍ଷେତ୍ରରେ ଭଗବାନ କରୁଛନ୍ତି ଆଚ୍ଛା ତାଙ୍କ କହିବା କଥା ହେଲା ଏଇଟା ସବୁ କ୍ଷେତ୍ରରେ ନୁହଁ ସେ କହୁଛନ୍ତି ଜଣେ ଗୁଳି ମାରିବ ଜଣେ ମରିଯିବ ଆଉ ଯଦି କୁହାଯିବ ଯେ ଭଗବାନ କରୁଛନ୍ତି ଟିକେ ଭାବିବାର ଅଛି ହଁ ନିଶ୍ଚିତ ଆପଣ ଯୋଉଟା କହିଲେ ନିଶ୍ଚିତ ଭାବେ ଭାବିବାର ଅଛି ସମସ୍ତେ ଯଦି ଭାବିବା ଯେ ଆମେ ଠିକ୍ କାମ କରିବା ତାହେଲେ ହୁଏତ ଏଭଳି ସିଚୁଏସନ୍ ଆସିବନି ଆଉ ସେଇ କ୍ଷେତ୍ରରେ ନିଶ୍ଚିତ ଭାବରେ ଏଇ ପଦଟା ଠିକ୍ ହବ ଯେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ପରବର୍ତ୍ତୀ ମେସେଜ କରିଛନ୍ତି ରମେଶ ଓଖମା ଭାପୁର ଢେଙ୍କାନାଳରୁ ଲେଖୁଛନ୍ତି ଶୁଭ ସନ୍ଧ୍ୟା ସୁଦୀପା ମ୍ୟାମ୍ କେମିତି ଅଛନ୍ତି ମୁଁ ଭଲ ଅଛି ଆଇ ହୋପ୍ ଆପଣ ବହୁତ ଭଲ ଅଛନ୍ତି ଲେଖୁଛନ୍ତି ସୁନ୍ଦର ଉପସ୍ଥାପନା କ୍ୟୁଟ୍ ଭଏସ୍ ପାଇଁ ହୃଦୟରୁ ଢେର ସାରା ଶୁଭେଚ୍ଛା ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣଙ୍କ ମତାମତ ଏବଂ ଭଲ ପାଇବା ପାଇଁ ଲେଖୁଛନ୍ତି ଆଜି ବର୍ଷା ପାଗରେ ଆପଣ ଯେଉଁ ଗୀତଗୁଡ଼ିକ ଶୁଣାଉଛନ୍ତି ବହୁତ ଭଲ ଲାଗୁଛି ମଝିରେ ମଝିରେ ଯଦି ବର୍ଷା ଉପରେ ଆଧାରିତ ଗୀତ ଶୁଣାନ୍ତେ ତାହେଲେ ଖୁବ୍ ଭଲ ହୁଅନ୍ତା ସର୍ବଶେଷରେ ରେନ୍ବୋ ଫ୍ୟାମିଲିର ସମସ୍ତ ଆର୍ଜିଓ ଶ୍ରୋତାବନ୍ଧୁମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଶୁଭକାମନା ଜଣାଇଦେବେ ମୋର ଦୋକାନରେ ସବୁ ଗ୍ରାହକ ବନ୍ଧୁମାନଙ୍କୁ ସନ୍ଧ୍ୟାରେ ଅନେକ ଅନେକ ଶୁଭେଚ୍ଛା ଥ୍ୟାଙ୍କ ୟୁ ସୋ ମଚ୍ ଆମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିବାରୁ ଆଉ ଯେଉଁ କଥାଟି ରହିଲା ବର୍ଷା ଗୀତ ଏଥିପାଇଁ ଯେଉଁ ବର୍ଷା ପଡ଼ିଲା ଦିନଠୁ ଆମେ ସମସ୍ତେ ବର୍ଷା ବିଷୟରେ କଥା ହେଉଛୁ ବର୍ଷା ଗୀତ ଶୁଣୁଛୁ ସେଥିପାଇଁ ମୁଁ ଆଜି ଭାବିଲି ଆଜି ଟିକେ ଦେବିନି ଯଦି ଆପଣ ଚାହିଁଛନ୍ତି ଟିକେ ବର୍ଷା ଗୀତ ମୁଁ ଚେଷ୍ଟା କରିବି ମଝିରେ କିଛି ବର୍ଷା ଗୀତ ଦେବା ପାଇଁ

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,70,000ରୁ ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଜମି ଲିଜ୍ ରେକର୍ଡର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟିକ ମାମଲାରେ ଅଦାଲତରେ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ

ଦେଇଛନ୍ତି। ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲଜିୟମ୍କୁ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଗୀତରେ ମିତରେ ସୁଦୀପ ଅଛି ଆପଣଙ୍କ ପାଖରେ ଆଉ ଏଇ ଗୀତରେ ଆମେ ଏମିତି କିଛି ଗୀତ ଶୁଣିବା ଯୋଉ ଫିଲ୍ମ ସବୁ ହେଇଛି ମଲ୍ଟିଷ୍ଟାରରେ ବହୁତ ଗୁଡ଼ିଏ ଫିଲ୍ମ ଆମେମାନେ ଦେଖିଛୁ ହିରୋ ହିରୋଇନ୍ ଥିବେ ଭିଲିନ୍ ଥିବ ହିରୋ ହିରୋଇନ୍ଙ୍କର ବାପା ମା ଥିବେ କିନ୍ତୁ ବହୁତ ଫିଲ୍ମ ଆମେ ଏମିତି ବି ଦେଖିଛୁ ଦି ତିନି ଜଣ ହିରୋ ଥିବେ ଦି ତିନି ଜଣ ହିରୋଇନ୍ ଥିବେ ମଲ୍ଟିଷ୍ଟାର ବହୁତ ବଡ଼ ବଡ଼ ଷ୍ଟାର୍ମାନଙ୍କୁ ନେଇକି କରାଯାଇଥାଏ ସେ ଫିଲ୍ମ ଯୋଉ ଫିଲ୍ମରେ ପ୍ରଥମେ ଆସୁଛି ଫିଲ୍ମ ଶୋଲେ 1975 ଅଗଷ୍ଟରେ ରିଲିଜ ହୋଇଥିଲା ଏହି ଫିଲ୍ମ ଏବଂ ଫିଲ୍ମରେ ଆମେ ଦେଖିପାରିଥିଲୁ ଧର୍ମେନ୍ଦ୍ର ସଞ୍ଜୀବ କୁମାର ହେମା ମାଲିନୀ ଅମିତାଭ ବଚ୍ଚନ ଜୟ ଭାଦୁରୀ ଅମଜାଦ ଖାନ୍ଙ୍କ ଭଳି ବହୁତ ବଡ଼ ବଡ଼ ଷ୍ଟାର୍ଙ୍କୁ ତେବେ ଏଞ୍ଜୟ କରିବା ଏହି ବ୍ୟୁଟିଫୁଲ୍ ଫିଲ୍ମର ଗୋଟିଏ ବ୍ୟୁଟିଫୁଲ୍ ଗୀତ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓରେ ସମୟ ରାତି 8:30 ସୁଦୀପା ଅଛି ଆପଣଙ୍କ ପାଖରେ। ତେବେ କଭି ଖୁସି କଭି ଗମ୍ ୟେସ୍ ଆଜି ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ମନେ ରଖିଛନ୍ତି, ଗୀତକୁ ମଧ୍ୟ ମନେ ରଖିଛନ୍ତି, ଆଉ ମଲ୍ଟି ଷ୍ଟାରର ଫିଲ୍ମ ଯେହେତୁ ସମସ୍ତେ ଫିଲ୍ମ ନାଁ ବି କୁହନ୍ତି। ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାନ, କାଜଲ, ହୃତିକ ରୋଶନ, କରିନା କପୁର, ରାନୀ ମୁଖାର୍ଜୀ ଭଳି ବଡ଼ ବଡ଼ ଷ୍ଟାର୍ସଙ୍କୁ ନେଇ ତିଆରି କରାଯାଇଥିଲା ଏହି ଫିଲ୍ମ। ୟଶରାଜ ବ୍ୟାନରରେ 2001 ଡିସେମ୍ବରରେ ହୋଇଥିଲା ରିଲିଜ। ତେବେ 40 କୋଟି ଖର୍ଚ୍ଚ କରାଯାଇକି ତିଆରି କରାଯାଇଥିଲା ଫିଲ୍ମ, ଆଉ ବକ୍ସ ଅଫିସରେ 100 କ୍ରୋର୍ ବି ପାର କରିଯାଇଥିଲା, ପାଖାପାଖି 130-140 କୋଟି ଭିତରେ ଇନକମ୍ କରିଥିଲା ଏ ଫିଲ୍ମ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓରେ ସମୟ ରାତି 9:18 ଅଭୁଲା ସ୍କୃତିରେ ଶୁଣିଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ସଙ୍ଗ୍ସ ଆଶା ଭୋସ୍ଲେଙ୍କ ଭଏସ୍ରେ ଇନ୍ଦିବୀରଙ୍କ ଲେଖା ଏବଂ କଲ୍ୟାଣଜୀ ଆନନ୍ଦଜୀଙ୍କ ମ୍ୟୁଜିକ୍ରେ ଆସୁଛି ଡନ୍ ଫିଲ୍ମର ବ୍ୟୁଟିଫୁଲ୍ ଗୀତ ଷ୍ଟେ ଟ୍ୟୁନ୍ଡ୍

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଅଭୁଲା ସ୍କୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ। ତ୍ୟାଗ ଫିଲ୍ମରୁ ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଲତା ମଙ୍ଗେସ୍କର ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ମ୍ୟୁଜିକ୍ରେ ସଜାଇଛନ୍ତି ଏସ୍ ଡି ବର୍ମନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଅଭୁଲା ସ୍ମୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ଅକ୍ଷୟ କୁମାର ମହାନ୍ତି ତୃପ୍ତି ଦାସଙ୍କ ଭଏସ୍ରେ। ଗୀତଟିକୁ ଲେଖିଛନ୍ତି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଅକ୍ଷୟ କୁମାର ମହାନ୍ତି।

रूपनगर की भीड़ में हमने खुद को भुला

ସୁଭାଷଚନ୍ଦ୍ର ଶତପଥୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସମସ୍ତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ନିଯୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା ହୋଇଛି। ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ଯୋଗ ଦେଇଛନ୍ତି। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ 3,70,000 ଉର୍ଦ୍ଧ୍ୱ ଆବେଦନ ହୋଇଛି। ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ହୀରାକୁଦରେ ଆଜି 8 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆସନ୍ତା ସୋମବାର 13 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସ୍ପେନ୍ ଭେଟିବ ବେଲ୍ଜିୟମ୍କୁ। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ରଣା ସୁଭଦ୍ରାପୁ ଉତ୍ତମପୁର କଟକରୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ଦେନ୍ ମେସେଜ କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖଦ୍ରାସ କଟକରୁ ନମସ୍କାର ଶୁଭରାତ୍ରୀ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ନମସ୍କାର ଶୁଭରାତ୍ରୀ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

తెరిచింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్ ଶ୍ରୀଗଡ଼ରେ ସମୟ ରାତି 10:02 ଆରମ୍ଭ କରିବା ଆପଣଙ୍କ ଫେଭରେଟ୍ ପ୍ରୋଗ୍ରାମ ରେନ୍ବୋ ଏସ୍ଏମ୍ଏସ୍ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର୍ରେ ଏଫ୍ଏମ୍ଆର୍ସି ଲେଖିବେ, ସ୍ପେସ୍ ଦେଇ ନା ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। ପ୍ରଥମ ମେସେଜ୍ କରିଛନ୍ତି

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁ, ସୋନାଲି, ପୁପୁନ, ଡୁଗୁ ଓକେ ଆଡ୍ରେସ୍ ମେନ୍ସନ୍ କରିନାହାନ୍ତି, ଠିକ୍ ଅଛି। ପରବର୍ତ୍ତୀ ମେସେଜ୍ କରିଛନ୍ତି ସନ୍ଧ୍ୟାରାଣୀ ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ପରବର୍ତ୍ତୀ ମେସେଜ୍ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ। ପରବର୍ତ୍ତୀ ମେସେଜ୍ କରିଛନ୍ତି ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି, ବାଙ୍କି କଲେଜ ବାଙ୍କିରୁ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ରୁ ଦେନ୍ ମେସେଜ କରିଛନ୍ତି। ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା ସୌରୀ ମହାସିଂହପୁର ବୋହୁଗାମ ଡିଷ୍ଟ୍ରିକ୍ଟରୁ ଦେନ୍ ମେସେଜ କରିଛନ୍ତି। ମଞ୍ଜୁବାଳା ପାତ୍ର, ଭକ୍ତିପ୍ରସାଦ ପ୍ରଭାତ ଖୋର୍ଦ୍ଧାରୁ ମେସେଜ କରିଛନ୍ତି। ଦେନ୍ ମେସେଜ କରିଛନ୍ତି ଜିନାସୁ ଜିଜ୍ଞାସୁ ବେହେରା ମେସେଜ କରିଛନ୍ତି ନୂଆହାଟରୁ। ପରବର୍ତ୍ତୀ ମେସେଜ କରିଛନ୍ତି ରାହାସ କୁମାର ବେହେରା ମାମା, ରାହିଲ ସାଇ ପ୍ରତ୍ୟୁଷ ଢେଙ୍କାନାଳରୁ। ପରବର୍ତ୍ତୀ ମେସେଜ କରିଛନ୍ତି ଛତିଶଗଡ଼ରୁ ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ ଟ୍ୱିଙ୍କିଲ ଡିମ୍ପଲ ମିନାକ୍ଷୀ ନିଶା ତୁଲସୀ ଦିଶା ଗୋସ୍ୱାମୀ। ଦେନ୍ ମେସେଜ କରିଛନ୍ତି ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ର ମଣି ବର୍ମା, ନଖେଲାଲ ବର୍ମା, କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତଚନ୍ଦ୍ର ନାୟକ ସିଡିଏସ୍ ସେକ୍ଟର 6 କଟକରୁ ମେସେଜ କରିଛନ୍ତି। ହାଲୁ ଭାଇ ଆଠଗଡ଼ରୁ ମେସେଜ କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସିଡିଏସ୍ ସେକ୍ଟର 13 ମେସେଜ କରିଛନ୍ତି। ପ୍ରେମାନନ୍ଦ ମହାପାତ୍ର ଦୁର୍ଗାପୁର ବାଙ୍କିରୁ ମେସେଜ କରିଛନ୍ତି। ଶଶଧର ନାୟକ ରାଜବାଟୀ ନଗରରୁ ମେସେଜ କରିଛନ୍ତି। ଦେନ୍ ମେସେଜ କରିଛନ୍ତି ସୁନୀଲ ଭାଇ, ଖେତିଶ ଚନ୍ଦ୍ର କର, ଦିବାକର ସେଠୀ, ବାମଦେବ ପୃଷ୍ଟି, ବବି ମହାରଣା, ରାଜେନ୍ଦ୍ର ନନା, କୃପା ସିନ୍ଧୁ ନାୟକ, ସହଦେବ ପୋଡ, ଡିମ୍ପଲ ପୋଡ, କୁଞ୍ଜଲତା ପୋଡ, ଦିଲୀପ ନାୟକ, ଲାବଣ୍ୟ ବେହେରା, ଚୌଧୁରୀ ବଜାର ଚୌଦ୍ୱାର ଲକ୍ଷ୍ମୀ ବଜାରରୁ ଶ୍ରୀବତ୍ସ କୁମାର ବେହେରା, ବିଜୟଲକ୍ଷ୍ମୀ ଦାସ, ଉର୍ମିଳା ନିର୍ମଳା, କାବେରୀ ପ୍ରତିମା ଜେନା ମେସେଜ କରିଛନ୍ତି। ଦେଖାଯାଉ ଅଳ୍ପ ସମୟ ଭିତରେ କେତେ ଗୀତ ବାଜିପାରୁଛି। ଚେଷ୍ଟା ତ କରିଛି ସବୁ ମେସେଜ ପଢ଼ିଦେବାକୁ ଆଟଲିଷ୍ଟ। ଯଦି କିଛି ରହିଯାଇଥିବ ନେଟୱାର୍କ ଏରର୍ ବଶତଃ, ତାହେଲେ ଦେଖିବା ନେକ୍ସଟ ଟାଇମ୍ ପୁଣି ଥରେ ମେସେଜ ପଢ଼ିବା ଆପଣଙ୍କର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। 6:40 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ସକାଳ 7:10 ରହିଛି ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ବିଶ୍ୱ ଜନସଂଖ୍ୟା ଦିବସ। ଆଲୋଚନା କରିବେ ଡାକ୍ତର ରବିନାରାୟଣ ରଥ। 7:25 ଶୁଣିବେ ଶୁଭ ସକାଳ, ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ସକାଳ 9:00 ରହିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ଦିନ 10:00 ରହିଛି ଆପଣଙ୍କ ମନପସନ୍ଦର ଅନୁରୋଧ ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର, ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 11:30। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ, ଦିନ 1:10 ଆଜି ଚର୍ଚ୍ଚାରେ, ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ସେୟାର କରିପାରିବେ। ଅପରାହ୍ନ 2:45 ଶୁଣିପାରିବେ

କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ଦିନ 3ଟାରେ ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4ଟାରେ ସୁରିଲ ଆଫ୍ଟରନୁନ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ 4:50। 5:02 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 75ତମ ଭାଗ। ସନ୍ଧ୍ୟା 6:30 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:25 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10। ଏଡି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ଦାଗ। ଶ୍ରୀଘରରେ ସମବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ। ପୁଣି ଥରେ ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:55। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ।

ଭାବଭକ୍ତି ଭରା ପରିବେଶକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଓ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଆଜି ଆପଣଙ୍କ ସହିତ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁଣି। ହଁ, ସିଏ ଭାବର ଠାକୁର, ଯିଏ ତାଙ୍କୁ ଭାବରେ ଡାକିଥାଏ ସିଏ ଭକ୍ତର ଡାକରେ ଓ କରିଥାନ୍ତି। ଦାସିଆ ବାଉରିଠାରୁ ନଡ଼ିଆ ନେବାଠାରୁ ଆରମ୍ଭ କରି ଭକ୍ତ ସାଲବେଗକୁ ପାଇଁ ଅପେକ୍ଷା କରିବା ପର୍ଯ୍ୟନ୍ତ ଏସବୁ କିଛି ତାଙ୍କର ଲୀଳା। ସେ ହେଉଛନ୍ତି ଲୀଳାମୟ, ସେ ବଡ଼ ଠାକୁର, ତାଙ୍କର ବଡ଼ ଦାଣ୍ଡ। ହଁ, ବଡ଼ଦାଣ୍ଡ କେବଳ ଦାଣ୍ଡ ନୁହଁ, ଏହା ହେଉଛି ଭାବର ବଡ଼ ଦାଣ୍ଡ। ଏହି ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ହଁ, ପୁରୀର ବଡ଼ଦାଣ୍ଡ କେବଳ ଏକ ରାସ୍ତା ନୁହଁ, ଏହା ହେଉଛି ଭକ୍ତିର ପଥ, ସମର୍ପଣର ପଥ। ମଣିଷରୁ ମହାପ୍ରଭୁଙ୍କ ପର୍ଯ୍ୟନ୍ତ ହୃଦୟରେ ଏକ ଅନନ୍ୟ ଯାତ୍ରା। ତେବେ ଆଜି କିଛି ମୁହୂର୍ତ୍ତ ଆମେ ସେହି ଭାବର ବଡ଼ଦାଣ୍ଡରେ ଭିଜିବା। ଏଇ ଟିପି ଟିପି ବର୍ଷାରେ ମହାପ୍ରଭୁଙ୍କୁ ମନେ ପକାଇ ଭାବର ବଡ଼ଦାଣ୍ଡରେ ଭିଜିବା। କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ରା ସହିତ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦେଲ ତାକରେ ଏବଂ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିରେ ଆମେ କଥା ହେଉଛେ ଭାବର ବଡ଼ଦାଣ୍ଡ ବିଷୟରେ। ହଁ, ଏହି ବଡ଼ଦାଣ୍ଡ କେବଳ ପୁରୀରେ ନୁହଁ, ପ୍ରତ୍ୟେକ ମଣିଷର ହୃଦୟରେ ଅଛି, ଯେଉଁଠି ଅହଙ୍କାର ରଥରୁ ଓହ୍ଲାଇବାକୁ ପଡ଼େ ଏବଂ ପ୍ରେମର ରଥ ଦୌଡ଼ି ଧରି ଆଗକୁ ବଢ଼ିବାକୁ ପଡ଼େ। ଆମେ ସମସ୍ତେ ଜୀବନରେ କୌଣସି ନା କୌଣସି ରଥ ଟାଣୁଛୁ, କିଏ ଦାୟିତ୍ୱର ଟାଣୁଛି, କିଏ ସ୍ୱପ୍ନର ଟାଣୁଛି, ଆଉ କିଏ ସଂଘର୍ଷର ଟାଣୁଛି। କିନ୍ତୁ ଯେତେବେଳେ ସେହି ରଥ ଆଗରେ ଭକ୍ତି ରୁହେ, ସେତେବେଳେ ପଥ ଯେତେ କଷ୍ଟକର ହେଉ ପଛେ ଯାତ୍ରା ସୁନ୍ଦର ହୋଇଯାଏ।

ଭବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ଦେବମିତ୍ର ଅଛି ଆପଣମାନଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତଲସେ ତଲତାକରେ। ହଁ, ଏଇ ପବିତ୍ର ପ୍ରହରରେ ଜଗନ୍ନାଥଙ୍କ ପ୍ରେମରେ ଆମେ ଆଗେଇଛେ ଭାବର ବଡ଼ଦାଣ୍ଡରେ। ମହାପ୍ରଭୁଙ୍କ ପାଖରେ ଭାଷାର ଆବଶ୍ୟକତା ପଡ଼େନି, ଆବଶ୍ୟକ ପଡ଼େନି ବାହ୍ୟ ଆଡ଼ମ୍ବରର। ଦରକାର କେବଳ ଏକ ନିଷ୍କପଟ ହୃଦୟ ଏବଂ ପ୍ରେମରେ ଭରା ମନ। ଜଗନ୍ନାଥଙ୍କ ନାମରେ ପ୍ରେମ, କରୁଣା ଓ ମାନବିକତାର ଏହି ପଥରେ ଆସନ୍ତୁ ଆଜି ସକାଳୁ କିଛି ବାଟ ଚାଲିବା। କାରଣ ଯେଉଁଠି ପ୍ରେମ ଅଛି ସେଇଠି ଜଗତର ନାଥ ଜଗନ୍ନାଥ ଅଛନ୍ତି। ବଡ଼ଦାଣ୍ଡରେ ରଥ ଆଗକୁ ବଢ଼େ ହଜାର ହଜାର ହାତର ସହଯୋଗରେ, ସେହିପରି ଆମ ଜୀବନର ରଥ ମଧ୍ୟ ଆଗକୁ ବଢ଼େ ବିଶ୍ୱାସ, ଭଲ ପାଇବା ଏବଂ ଭକ୍ତିର ଶକ୍ତିରେ। ତେବେ ଆସନ୍ତୁ ଆଜି ମନର ସମସ୍ତ ଅହଙ୍କାର, ଦୁଃଖ ଓ ଅଭିମାନକୁ ପଛରେ ଛାଡ଼ି ଭକ୍ତିର ପଥେ ମହାପ୍ରଭୁଙ୍କର ହାତ ଧରି ଆଗେଇ ଯିବା। ହଁ, ହେ କାଳିଆ ସାନ୍ତ, ଆମ ମନରୁ ଅହଙ୍କାର ଦୂର କର, ଆମ ଜୀବନର ରଥକୁ ସତ୍ୟର ପଥରେ ଆଗେଇ ନିଅ। ପ୍ରେମ ଦିଅ, କରୁଣା ଦିଅ, ଆଉ ଏମିତି ଭକ୍ତି ଦିଅ ଯେଉଁଠି କେବଳ ତୁମେ ରହିବ ଆଉ ତୁମ ନାମର ସ୍ପନ୍ଦନ ରହିବ। ଏଇ କଥା ସହିତ ଆଜିର ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳକୁ ଏଇଠି ରଖୁଛି ଏବଂ ଆପଣମାନଙ୍କୁ ଶୁଣାଉଛି ଗୋଟେ ସୁନ୍ଦର ଭାବଭକ୍ତି ଭରା ଭଜନ।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ ଶହେ ବର୍ଷ ସହବାସ କରିବା ପରେ ତାଙ୍କର ନଅ କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି ନଅ ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଔରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ ନାରାୟଣ।

0: କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
1: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା ଦୁଇ ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା।

ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବିବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର। ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ

0: କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବାର ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲ୍ବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ

ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୁହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ୱେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ 3 ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ୱେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ

ଶୁଣୁଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସିଦେଲ ତାକରେ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:27:25 ଏବଂ ଶୋ ଆରମ୍ଭ ହୋଇଯାଇଛି ଆପଣଙ୍କର ମର୍ଣ୍ଣିଂ ବାଲା ସୋ ଶୁଭ ସକାଳର ସୋ ତେବେ ଏଇ ବର୍ଷରେ ଆପଣମାନେ କେମିତି ଅଛନ୍ତି ଆଶା କରୁଛି ସମସ୍ତେ ଭଲ ଥିବେ କାହାକୁ ସର୍ଦ୍ଦି ଜୁଖାମ

ସବୁ ସକାଳ ପରେ, ସବୁ ମୁହୂର୍ତ୍ତ ପରେ ମୋ ସହରର ସକାଳ ସତରେ ବହୁତ ସ୍ପେଶାଲ। କାହିଁକି ନା ଏଠି ଭରିକି ରହିଥାଏ ଅନେକ ଶବ୍ଦ, ଅନେକ ସୁଗନ୍ଧ ଆଉ ଅନେକ ସ୍ମୃତି। ପ୍ରତ୍ୟେକ ସହରର ଗୋଟିଏ ନିଜସ୍ୱ ସକାଳ ଥାଏ। କେବଳ ସୂର୍ଯ୍ୟ ଉଠିବାରେ ସକାଳ ହୁଏନି, ସକାଳ ଅନୁଭୂତ ହୁଏ ସେହି ସହରର ଶବ୍ଦ, ସୁଗନ୍ଧ ଆଉ ଅନୁଭବରେ। ଆଉ ମୋ ସହର କଟକର ସକାଳ ମୋତେ ସବୁବେଳେ କିଛି ନୂଆ କହିଯାଏ। ଭୋରର ନିରବତାକୁ ଭାଙ୍ଗି ଦୂରରୁ ଶୁଣାଯାଏ ମନ୍ଦିରର ଘଣ୍ଟିସ୍ୱର। କେଉଁ ଅଜଣା ଜାଗାରେ, କେଉଁ ନିର୍ଜନ ଜାଗାରେ କେଉଁଠି ପକ୍ଷୀଙ୍କର କଳରାବ, ଆଉ କେଉଁଠି ଚା ଦୋକାନର କପ୍ ସହିତ କପ୍ ବାଜିବାର ଛୋଟ ଛୋଟ ଶବ୍ଦ, ଆଉ କେଉଁଠି ବାଉଁର ବଜାର ତେପନ ଗଳି ଭିତରେ ଅନେକ ଗାଡ଼ିର ସୋର ଶବ୍ଦ। ହଁ, କିନ୍ତୁ ସକାଳୁ ସକାଳୁ ସେଇ ସୋର ଶବ୍ଦ ଏତେଟା ନଥାଏ, ସହର ଯେମିତି ଶାନ୍ତ ଥାଏ। ଏଇ ଯେତେବେଳେ ସକାଳୁ ସକାଳୁ ମୁଁ ଘରୁ ବାହାରିକି ରେଡିଓ ଷ୍ଟେସନ ଆସେ, ସେତେବେଳେ ଏମିତି ଲାଗେ ଯେମିତି ଏଇ ସହର ଠାରୁ ସୁନ୍ଦର ସକାଳ ଆଉ କେଉଁଠି ନାହିଁ। ମହାନଦୀର ସୁନ୍ଦର ପବନ ଯେମିତି ଧୀରେ ଧୀରେ ଦେହକୁ ଛୁଇଁ ଯାଉଥାଏ, ଆଉ ସେପଟୁ କାଠ ଯୋଡ଼ିର ସୁନ୍ଦର ଶବ୍ଦ, ପବନର ଶବ୍ଦ ଯେମିତି କାନ ପାଖରେ ଛୁଇଁକି କୁହେ ଏଇ କଟକ ଏବେ ବି ଶାନ୍ତ ଅଛି, ଏଇ କଟକ ଏବେ ବି ସରଳ ଅଛି। ହଁ, ଯେମିତି ଲାଗେ ସହରଟି ଧୀରେ ଧୀରେ ନିଦରୁ ଉଠୁଛି। ଆଉ ତାପରେ ବହି ଆସେ ସେଇ ସୁଗନ୍ଧ, କେଉଁଠି ଗରମ ଚା'ର ମିଠା ମହକ ତ, ଆଉ କେଉଁଠି ଦହିବରାର ସୁନ୍ଦର ବାସ୍ନା, ତ ଆଉ କେଉଁଠି ଭିଜା ମାଟିର ବାସ୍ନା, ଜଳଖିଆର ଛୁଙ୍କ, ଆଉ ଫୁଲ ଦୋକାନରେ ଗେଣ୍ଡୁ, ମଲ୍ଲି, ରଜନୀଗନ୍ଧା ଏସବୁର ସୁଗନ୍ଧ ସବୁ ମିଶିକି ସହରକୁ ଗୋଟେ ପରିଚୟ ଦେଇଥାଏ। ହଁ, ମୋ ସହର ସତରେ ନିଆରା। ଏ ବିଷୟରେ ଆଗକୁ ଆହୁରି ଚର୍ଚ୍ଚା କରିବା, କିନ୍ତୁ ଏବେ ପାଇଁ ଏହି ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ।

ଭାରି ଗରମ ଚୁଆର କପ୍ ଆଉ ମନ ଭିତରେ କେତେ ଚେ ଅକୁହା କଥା। କେବେ କେବେ କିଛି କଥା ଚା କପ୍ ସହିତ କାହା ସହିତ ସେୟାର ହେଇଯାଏ, ଆଉ କେବେ କେବେ କିଛି କଥା ନିଜ ହୃଦୟ ଭିତରେ ରହିଯାଏ। ବର୍ଷା ସବୁବେଳେ ଖାଲି ପାଣି ନେଇ ଆସେନି, ସେ ନେଇକି ଆସେ ଅନେକ ସ୍ମୃତି, ଅନେକ ଅନୁଭବ ଆଉ ଅନେକ ମନର ଅଦୃଶ୍ୟ ସ୍ୱରକୁ। ହଁ, ଅନେକ ସ୍ୱର ଯାହା ଏବେ ବି ଆମ ଭିତରେ ଲୁଚିକି ଅଛି, ଯାହା ଏବେ ବି ଆମ ଭିତରେ।

ସକାଳର ବର୍ଷା ଆଉ ମନର ସ୍ୱର ଆଉ ଏପଟେ ମର୍ଣ୍ଣିଂ ମେଲୋଡ଼ିର ସୋ ଆପଣମାନେ ଶୁଣୁଛନ୍ତି ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆମେ କଥା ହଉଛେ ବର୍ଷାକୁ ନେଇକି, କାହା ପାଇଁ ବର୍ଷା ହଉଛି ପିଲାଦିନର କାଗଜ ଡଙ୍ଗା ଆଉ କାହା ପାଇଁ

କଲେଜ ଦିନର ଭିଜା ରାସ୍ତା ତ ହଁ କାହା ପାଇଁ ଏ ହେଉଛି ପ୍ରିୟ ଲୋକଙ୍କର ସ୍ମୃତିର ଏକ ମଧୁର ସ୍ପର୍ଶ ହଁ ବର୍ଷା ଯେତେବେଳେ ଛାତ ଉପରେ ପଡ଼େ ନା ଲାଗେ ଯେମିତି ପ୍ରକୃତି ନିଜେ ଗୋଟେ ସଙ୍ଗୀତ ରଚନା କରୁଛି ହଁ ଆଉ ସେଇ ସଙ୍ଗୀତରେ ଆମ ମନ ନିଜର ସ୍ୱର ଖୋଜି ନିଏ ହଁ କେବେ ଆପଣ ସେ ସ୍ୱରକୁ ଖୋଜିଛନ୍ତି ଖୋଜିବାକୁ ଚେଷ୍ଟା କରନ୍ତୁ ନିହାତି ସେ ସଙ୍ଗୀତର ସ୍ୱର ଆପଣ ପାଇଯିବେ ହଁ ଅନେକ ସ୍ମୃତିରେ ଅନେକ ଭିଜା ହୃଦୟରେ ଅନେକ ଭିଜା ରାସ୍ତାରେ ଆଉ ଅନେକ କଥାରେ।

ଶୁଣୁଛନ୍ତି ଆପଣ ମାନେ ଦେବମିତ୍ର କହନି ପଏଣ୍ଟ ଫୋର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ତାକରେ ଆଣ୍ଡଲ ସଦଲ ତାକରେ ଆମେ କଥା ହଉଛି ସକାଳର ବର୍ଷା ଆଉ ମନର ସ୍ୱରକୁ ନେଇକି। ହଁ, ମନର ସ୍ୱର ବର୍ଷା ଆସିଲେ ମୟୂର ଭଳି ନାଚିବାକୁ ଇଚ୍ଛା ହୁଏ। କେହି କେହି ବର୍ଷାରେ ଭିଜିବାକୁ ଭଲ ପାଉଥିବା ବେଳେ ଆଉ କେହି କେହି ବର୍ଷାର ଚିପଚିପା ପଣକୁ ନେଇକି ଟିକେ ଡରି ଯାଆନ୍ତି। କିନ୍ତୁ ଯେତେବେଳେ ସେଇ ଛିପଚିପା ପଣକୁ ଟିକେ ସାଇଡ଼ରେ ରଖିକି ଆମେ ଭିଜି ଯାଉ, ତେବେ ମନ ଆଉ ସେଇ ଛିପଚିପା ପଣ ଭିତରେ ନଥାଏ। ମନ ଭିଜିବାରେ ଖୁସି ହେଇଯାଏ, ନାଚିବାରେ ଖୁସି ହେଇଯାଏ, ଆମେ ଉନ୍ମୁକ୍ତ ହେଇଥାଉ। ଯେମିତି ବହୁତ ତୃଷ୍ଣାରୁ, ବହୁତ ଦୁଃଖରୁ, ବହୁତ କଷ୍ଟରୁ ଅନୁଭବ କରିଥାଉ କେବଳ ଆକାଶର ପଡ଼ୁଥିବା ସେଇ ମୋତି ବୁନ୍ଦା ଗୁଡ଼ିକ, ଏବଂ ନାଚି ଯାଇଥାଉ ମୌରୁଟିଏ ଭଳି ସେଇ ବର୍ଷାରେ। ପାଦ ନାଚି ଯାଇଥାଏ, ଛମ୍ ଛମ୍ କରେ। ହଁ,

ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେ ତିଲ ତାକରେ ଶୋ ଆରମ୍ଭ ହେଇଯାଇଛି ଡାଲ ଇନ୍ ଲାଇଫ୍ ର ଏବଂ ଆଜିର ସକାଳରେ ଆମେ କଣ କଥା ହବା ପ୍ରତ୍ୟେକ ସହରର କିଛି ନା କିଛି ପରିଚୟ ଥାଏ ଏବଂ ଆପଣ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ତ ନିଜ ନିଜ ଜନ୍ମଭୂମିକୁ ନେଇକି ପ୍ରାଉଡ୍ ଫିଲ୍ କରନ୍ତି ସେ ଜାଗାରେ କିଛି ଏମିତି ଆକର୍ଷଣ ଜିନିଷ ଥାଏ ଯାହା ସମସ୍ତଙ୍କ ମନ ମୋହିନିଏ କେବେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ହେଇଥାଉ କେବେ ସେ ଆମ ସଂସ୍କୃତି ସହିତ ଜଡ଼ିତ କିଛି ମନ୍ଦିର ହେଇଥାଉ କି କିଛି ନୂଆ ଜିନିଷ ହେଇଥାଉ

ଏମିତି କିଛି ଖାଦ୍ୟ ପଦାର୍ଥ ବି ଥାଏ ଯାହାକୁ ନେଇକି କିଛି କିଛି ଏରିଆ ବହୁତ ପ୍ରସିଦ୍ଧ ଥାଏ ଆଉ ଆମେ ତାକୁ ନେଇକି ଗର୍ବ ବି ଫିଲ୍ କରିଥାଉ। ଏଇ ଯେମିତି ଢେଙ୍କାନାଳର ବରା ହଉ କି କଟକର ଦହିବରା ହଉ, ସମସ୍ତେ ନିଜ ନିଜ ଖାଦ୍ୟକୁ ନେଇକି ପ୍ରାଉଡ୍ ଫିଲ୍ କରିଥାନ୍ତି। ନୟାଗଡ଼ର ଛେନାପୋଡ଼ ହଉ, ତାକୁ ନେଇକି ବି ପ୍ରାଉଡ୍ ଫିଲ୍ କରନ୍ତି। ଠିକ୍ ସେମିତି ଯଦି ଦେଖିବା ଜଗତସିଂହପୁରରେ ଝଙ୍କଡ଼ବାସିନୀ ମା ସାରଳାଙ୍କୁ ନେଇକି ଅନେକ ଜଣ ପ୍ରାଉଡ୍ ଫିଲ୍ କରନ୍ତି। କେହି କେହି ତ କୁହନ୍ତି ମୁଁ ସାରଳାଙ୍କ ମାଟିର ପିଲା। ହଁ, ଆଉ କେହି କେହି କଟକର ଐତିହ୍ୟ, କଟକର କାରୁକାର୍ଯ୍ୟ ଆକୁ ନେଇକି ଗର୍ବ ଅନୁଭବ କରନ୍ତି। ଆଉ କେହି କେହି ଚାରୁପାଣି, ବରହମପୁର ଖଟା ଆଚାର ୟାକୁ ନେଇକି ଗର୍ବ ଫିଲ୍ କରିଥାନ୍ତି। ହଁ, ପ୍ରତ୍ୟେକ ମାଟିର ନା କିଛି କିଛି ନୂଆ କାହାଣୀ ଥାଏ ଆଉ ପ୍ରତ୍ୟେକ ମାଟି ସହିତ ଜଡ଼ିତ ମଣିଷମାନେ ସେଇ ସହରର କିଛି କଥାକୁ ନେଇ, କିଛି ଜିନିଷକୁ ନେଇ ଗର୍ବ ଫିଲ୍ କରିଥାନ୍ତି। ତାହେଲେ ଆଜି ଆପଣମାନେ ମୋତେ କଲ୍ କରନ୍ତୁ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରନ୍ତୁ ଯେ ଆପଣଙ୍କ ସହରର କୋଉ କଥାକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି ବା ପ୍ରାଉଡ୍ ଫିଲ୍ କରନ୍ତି। ନିଜ ସହରର କୋଉ ଜିନିଷ ନେଇକି ଆପଣ ସବୁବେଳେ ପାଇଁ ପ୍ରାଉଡ୍ ଫିଲ୍ କରନ୍ତି, କୁହନ୍ତୁ ଏଇଟା ମୋ ସହରର ଜିନିଷ, ଏଇଟା ମୋ ସହରର ଖାଦ୍ୟ, ଏଇ ମନ୍ଦିର କେବଳ ମୋ ସହରରେ ଅଛି, ଜଣାଇବା ପାଇଁ ଡାଏଲ୍ କରନ୍ତୁ। ନମ୍ବର ହେଉଛି 0671230315 ଏବଂ ସେୟାର କରନ୍ତୁ ଆପଣଙ୍କ ସହରକୁ ନେଇକି ବ୍ୟୁଟିଫୁଲ ସା କଥା ମୋ ସହିତ, କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ପାଇଁ ଏଇ ରାପ୍ଚିକ୍ ସଙ୍ଗ ଆପଣ ସମସ୍ତଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

0: শুনেছেন আপনার মানে দেবমিত্র 100.4 আকাশবাণী এফএম রেইনবো কাটাকতল সি দিল তাকরে এন্ড দিল সে দিল তাকরে শো চালিছে ডায়াল ইন লাইভ রো চলন্ত দেখিবা আজ মধ্যে প্রথমে কে ডায়াল করছেন এন্ড সি কোন কহছেন হ্যালো
1: জয় মা তারা তারিণী জয় মা বুঢ়ী ঠাকুরানী
0: নমস্কার বরহমপুর কহছেন তারা তারিণী কো কহছেন মানে বরহমপুর কহছেন কি কহছেন কোটু কহছেন
1: মু কহতল রেডিও লাভার তথা জাতীয় আন্তর্জাতিক রেডিও শ্রোতা নারায়ণ প্রধান জি বরহমপুর কুগুড়া জেলা পাঞ্জাব
0: আচ্ছা কেমতি অছেন আপন মানে
1: ହଁ ବହୁତ ବଢିଆ ଅଛି ଆଉ ବର୍ତ୍ତମାନ ତ ବର୍ଷା ଲାଗି ରହୁଛି ବର୍ଷାକୁ ଏନ୍ଜୟ କରୁଛୁ
0: ଆଚ୍ଛା ତାହେଲେ ଆପଣ ପ୍ରଥମରୁ କହିଛନ୍ତି ତାହେଲେ କହିଦିଅନ୍ତୁ କି ଆପଣ ଆପଣଙ୍କ ଜାଗାର କୋଉ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି
1: ଦେଖନ୍ତୁ ଆମ ଗଞ୍ଜାମ ହେଲା ବରହମପୁର ସିଲ୍କ ସିଟି ପାଇଁ ପ୍ରସିଦ୍ଧ
0: ଆଜ୍ଞା
1: ଆମର ମା ତାରାତାରିଣୀ ମା ବୁଢ଼ୀ ଠାକୁର ପାଇଁ ପ୍ରସିଦ୍ଧ ଆମର ବୁଗୁଡ଼ାର ଅଛି ଓଡ଼ିଶାର ଦ୍ୱିତୀୟ ଅର୍କ କ୍ଷେତ୍ର ଯୋଉଟାକି ବୀରେନ୍ଦ୍ର ନାରାୟଣ ମନ୍ଦିର ପାଇଁ ପ୍ରସିଦ୍ଧ ଆମର ପାମ୍ପଡ଼ ଏବଂ ଆମର ଆଚାର ପାଇଁ ଓଡ଼ିଶା ପ୍ରସିଦ୍ଧ
0: ଆଜ୍ଞା ତ ଆପଣ ଏତେ ଗୁଡିଏ କଥାକୁ ନେଇକି ଗର୍ବ ଫିଲ୍ କରନ୍ତି ମୁଁ ତ ଭାବୁଛି ଆପଣ
1: ଆମର ପୁଣି ଅଛି ଆମର ଘୋଡ଼ା ନାଚ ପାଇଁ ଓଡ଼ିଶା ପ୍ରସିଦ୍ଧ ବାଘ ନାଚ
0: ଏ ସବୁ କିଛି ସଂସ୍କୃତି ସବୁ କିଛି ଐତିହ୍ୟ ପରମ୍ପରା ବରହମପୁରରେ ଦେଖିବାକୁ ମିଳେ ମୁଁ ତ 2 ବର୍ଷ ବରହମପୁରରେ ରହିଛି ମତେ ବରହମପୁର ବହୁତ ଭଲ ଲାଗେ ଆଣ୍ଡ ଆପଣ ଯେମିତି କହିଲେ ପାମ୍ପଡ଼ ଆଚାର ଏସବୁ ପାଇଁ ବି ବହୁତ ଫେମସ୍ ଆଉ ପ୍ରତ୍ୟକ୍ଷ ଠାକୁରାଣୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଯିଏ ଦେଖିଥିବେ ସେ ନିହାତି ଜାଣିଥିବେ କି କେତେ ମହତ୍ଵ ରହିଛି ଦେବୀଙ୍କର ତାରାତାରିଣୀଙ୍କର ଶକ୍ତିପୀଠ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କ ଏରିଆକୁ ନେଇକି ଏତେ ପ୍ରାଉଡ୍ ଫିଲ୍ କରନ୍ତି ଏତେ କଥା ଆମ ସହିତ ସେୟାର କଲେ ବହୁତ ଭଲ ଲାଗିଲା ନମସ୍କାର
1: ନମସ୍କାର
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି ଆପଣଙ୍କ ସହରର କୋଉ ଜିନିଷ ଖାସ୍ ନିହାତି ଭାବରେ ସେୟାର କରନ୍ତୁ

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଣ୍ଡ ସିଏ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ଗୁଡ ମର୍ଣ୍ଣିଂ। ସାଇ କହୁଛ ବେଲପଡ଼ାରୁ?
1: ଆଜ୍ଞା।
0: କେମିତି ଅଛ?
1: ପୁରା ବୋବାଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ପୁରା ବୋବାଲ ଅଛି, ତୁମଠୁ ବୋବାଲ କଥା ଶୁଣିକି ବି ଆହୁରି ବୋବାଲ ହେଇଗଲି। ଆଚ୍ଛା କୁହ, ତୁମେ ତୁମ ଏରିଆର କୋଉ ଜିନିଷକୁ ନେଇକି ବେଶୀ ପ୍ରାଉଡ ଫିଲ୍ କର?
1: ଆମର ତ ଜିଲ୍ଲା ହଉଛି କଟକ। କଟକର ତ କଣ ସବୁ ଫେମସ କହିବା ଦରକାର ନାହିଁ, ସମସ୍ତେ ଜାଣିଛନ୍ତି। ମୁଁ କିନ୍ତୁ ଆମ ଗାଁ କଥା କହିବି। ଆମ ଗାଁରେ ଗୋଟେ ଖାଇବା ହଉଛି ବିରିର ଚପ୍ ହୁଏ, ସେଇଟା ହଉଛି ଫେମସ ଆମ ଏଠି, ସେଇଟା ମିଳେ। ତ ଆମ ଏଠି ଯେତେ ବି ଲୋକ ଅଛନ୍ତି ସମସ୍ତେ ପୁରା ସନ୍ଧ୍ୟା ଟାଇମରେ, ସେଇଟା ସକାଳେ ତ ବେଶୀ ମିଳେ ନା, ହେଲେ ସନ୍ଧ୍ୟା ଟାଇମରେ ମିଳେ, ସବୁ ଲୋକ ଚା ସହିତ ବିରି ଚପ୍ ଖାଇବା ପାଇଁ ଯାଆନ୍ତି।
0: ତାହେଲେ ବେଲପଡ଼ାର ବିରି ଚପ୍ ହଉଛି ବହୁତ ଫେମସ ନା କଣ?
1: ଆଜ୍ଞା।
0: ତାହେଲେ ମୁଁ କେବେ ବେଲପଡ଼ା ଗଲେ ମତେ ବିରି ଚପ୍ ଖୁଆଇବ ନା
1: ନାଇଁ?
0: ନିହାତି ଭାବରେ ଆମକୁ ବି ଯୋଉମାନେ ଶୁଣୁଛନ୍ତି ସେମାନେ ବି ବେଲପଡ଼ା ଥାଇ ଯାଆନ୍ତୁ, କାହିଁକି ନା ବେଲପଡ଼ାର ବିରି ଚପ୍ ଫେମସ ବୋଲି ସାଇଙ୍କଠୁ ଶୁଣିବାକୁ ମିଳୁଛି। ବର୍ଷା ଦିନେ ପୁରା ପାଗ ଜମିଯିବ ନା କଣ?
1: ଆଜ୍ଞା,
0: ବହୁତ ଭଲ ଲାଗିଲା କଥା ହେଇକି। ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଦିଦି, ରହିଲି। ନମସ୍କାର।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ସହରର କୋଉ ଜିନିଷ ସବୁଠୁ ଫେମସ ବା ଆପଣ ତାକୁ ନେଇକି ପ୍ରାଉଡ ଫିଲ୍ କରନ୍ତି। ନିହାତି ଭାବରେ ସେୟାର କର।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏନ୍ସି କଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମ ଗ୍ରାମ ଢିପୋସାହିରୁ ବଳରାମ ବେରା କହୁଥିଲି ମା କୁଶଳାସିଙ୍କ ପୀଠରୁ
0: ଆଚ୍ଛା ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି
1: ବେଶୀ ଗର୍ବ ହେଲା ମୋର ବେଶୀ ରାଧାକୃଷ୍ଣ ମନ୍ଦିର ଏଠି ଅଛି ଆଜ୍ଞା ରାଧାକୃଷ୍ଣ ମନ୍ଦିର
0: ଆଜ୍ଞା
1: ତାଙ୍କ ପ୍ରସାଦ

0: ମତ ବହୁତ ପ୍ରିୟ, ସେ ପ୍ରସାଦ ଏତେ ବାସ୍ନା ହବ ଯେ ଆଉ କହିବା କଥା ନାହିଁ ଆଜ୍ଞା। ସେ ଯୋଉ ପିତ୍ତଳ ହଣ୍ଡାର ପିତ୍ତଳ ଡେକ୍ଚିର ରୋଷେଇଟା ହବ, ପ୍ରସାଦ ରା ମତେ ବହୁତ ଭଲ ଲାଗେ। ଆଉ ମା କୃଷ୍ଣଶ୍ରେଣୀଙ୍କ ପିଠ ଗୋଟେ ଅଛି, ମାଙ୍କ ଦର୍ଶନଟା ମତେ ସକାଳୁ କରିବାଟା ବହୁତ ଭଲ ଲାଗେ।
1: କୃଷ୍ଣଶ୍ରେଣୀ ନା କିଏ କହୁଛନ୍ତି
0: ଆଜ୍ଞା?
1: ମୁଁ କହିଲି କୋଉ ମାଙ୍କର ପିଠ ଅଛି?
0: ମା କୁଶଳାଶ୍ରେଣୀଙ୍କ ପୀଠ
1: କୁଶଳାଶ୍ରେଣୀ। ଆଚ୍ଛା,
0: ତ ଆପଣ ଜଙ୍ଗଲ ଅଛି, ବିରାଟ ଶାଳ ଜଙ୍ଗଲ ଅଛି, ସେଟା ଦଶହରାରେ ମାଙ୍କର ସବୁ ପୂଜା ହୁଏ, ଦଶହରା ବିରାଟ ଯାତ୍ରା ରଜ ଯାତ୍ରା ସେଠି ହୁଏ, ଏମିତି ସବୁ ମାଙ୍କର ବହୁତ ବାହାଘର ଫାହାଘର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଏଠି ହୁଏ ମାଙ୍କ।
1: ଏଇଟା ସ୍ପେଶିଆଲି କୋଉ ଏରିଆରେ ଅଛି?
0: ଏଇଟା ଆମର ସେ ଯୋଉ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋଟେ ଅଛି, ଆରିକମା ଗ୍ରାମ, ସେଟା ହଉଛି ଆରିକମା ଗ୍ରାମ। ଆମର ବାଙ୍କି ତଳ କଳାପଥର ଦେଇକି ଗଲେ ବି ପଡିବ, ଆଉ ଏପଟେ ବୋଲଗଡ ସୁନାଖଳା ଦେଇ ଗଲେ ମଝିରେ ସେଟା ପଡିବ। ଏଇଟା ଭିଲେଜ ନାଁ ହେଲା ଆରିକମା, ଆରିକମା ସେଟା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଯାଉଛି, ବୋଲଗଡ ଥାନା ବ୍ଲକ ରେ ସେଟା ଯାଉଛି, ବୋଲଗଡ ଥାନା ବ୍ଲକ କଳାପଥର ଧଳାପଥର ପାଖାପାଖି ସେଟା ରହୁଛି ଆଜ୍ଞା। ଶାଳ ଜଙ୍ଗଲ ଅଛି, ପାହାଡ ଉପରେ ସେଟା ରହୁଛି ମାଙ୍କ ମନ୍ଦିର।
1: ତାହେଲେ ବହୁତ ସୁନ୍ଦର ଜାଗା ହେଇଥିବ ଆପଣ ଯେମିତି ବର୍ଣ୍ଣନା କଲେଣି।
0: ପାହାଡ ଉପରେ ଅଛି ବହୁତ, ମାନେ ସେଠି ବହୁତ ଘର ପର ଲୋକ ଆସିଲେ ମାନେ ରାତିରେ ରହିପାରିବେ, କିଛି ଅସୁବିଧା ନାହିଁ। ଲୋକ ବାହାଘର ଫାହାଘର ସୃଷ୍ଟି ସବୁ ପ୍ରୋଗ୍ରାମ ଏଠି ହୁଏ ଆଜ୍ଞା। ଆମର
1: ମୋ ଆଖି ଆଗରେ ମାନେ ମୋ ଦୃଶ୍ୟ ଗୋଟେ ନାଚି ଯାଉଛି ଆପଣ ଯୋଉ ହିସାବରେ ବର୍ଣ୍ଣନା କରୁଛନ୍ତି। ତାହେଲେ ଆମକୁ ଯୋଉମାନେ ଶୁଣୁଛନ୍ତି, ଖୋର୍ଦ୍ଧାର ଆରିକମା ନିହାତି ଭାବରେ ବୁଲି ଯାଆନ୍ତୁ, ମାଙ୍କର ପ୍ରସିଦ୍ଧ ଜାଗା। ଆପଣ ଯେମିତି କହିଲେ କଳା ପାହାଡ ଧଳା ପାହାଡ ଅଛି, ତ ବହୁତ ଐତିହ୍ୟ ସ୍ଥାନ ମଧ୍ୟ ମତେ ଲାଗୁଛି, ତ ମୁଁ ନିହାତି ବୁଲି ଆସିବି ଆରିକମାର ମାଙ୍କର ସ୍ଥଳୀ। ବହୁତ ଭଲ ଲାଗିଲା ଆପଣଙ୍କ ଠୁ ଜାଣିକି।
0: ଶୁଣନ୍ତୁ, ବର୍ତ୍ତମାନ ପ୍ରେଜେଣ୍ଟ କଟକରେ ଆଜ୍ଞା, ଆମର ଯୋଉ କଟକ ଯୋଉ ଅଛି ନାଁ ହେଲା, ତ ଆଉ ଥରେ ଆଡ୍ରେସଟା କମ୍ପ୍ଲିଟ କରିଦେଉଛି, ନାଁ ହେଲା ବଳରାମ ବେହେରା, ଆମର ଆଡଭୋକେଟ ଜେନେରାଲ ଅଫିସ, ସର୍ଟରେ କହନ୍ତି ଏଜି ଅଫିସ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ, ବର୍ତ୍ତମାନ କଟକରେ ପ୍ରେଜେଣ୍ଟ ଆଜ୍ଞା।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଠୁ ଏତେ ସବୁ କଥା ଜାଣିକି ବହୁତ ଭଲ ଲାଗିଲା। ଆରିକମାର ଦେବୀଙ୍କ ପୀଠ ବିଷୟ ଜାଣିକି, ମା କୁଶଳା ସଙ୍ଗୀଙ୍କ କଥା ଜାଣିକି ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ। ଆମକୁ ଯୋଉମାନେ ଶୁଣୁଥିବେ ସେମାନେ ବି ନିହାତି ଦଶହରା ଟାଇମ୍ ରେ ଭିଜିଟ୍ କରିପାରିବେ। ରହୁଛି, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। କିନ୍ତୁ ଏବେ ପାଇଁ ସୋନୁ ନିଗମଙ୍କ କଣ୍ଠରେ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍ କ'ଣ ଦିଲ୍ସେ ଦିଲ୍ ତକ୍ ରେ ଶୋ ଚାଲିଛି ଡାଲ୍ ଇନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ
1: ଦେବମିତ୍ର ବାବୁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ବିଜୟ କୁମାର ଦାସ, ସୌରୀ, ମହାସିଂହପୁର, ବହୁରାମ, କଟକ।
0: ଆଚ୍ଛା, ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ବହୁତ ଗର୍ବ?
1: ଆମର ସେଠି ଅଛନ୍ତି ଚାଟେଶ୍ୱର ମହାପ୍ରଭୁ।
0: ଚାଟେଶ୍ୱର ମହାପ୍ରଭୁ, ଆଚ୍ଛା।
1: ଯଦି ଆପଣ ଦୋଳ ପୂର୍ଣ୍ଣମୀରେ ହୁଏ, ଆପଣ ଘରେ ଅଧିକା ପଡିଲେ ଆପଣ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଦୋଳ ପୂର୍ଣ୍ଣିମାରେ କଣ ହୁଏ?
1: ସେଠି ମାନେ ଦୋଳପଣା ଯେମିତି ପ୍ରଥମ, ଦ୍ୱିତୀୟ ହଉଛି ଆମ ଚାଟେଶ୍ୱର ମନ୍ଦିର, ସେଠି 100 ଉପରେ ବିମାନ ହୁଏ।
0: ଆଚ୍ଛା,
1: ଆପଣ ଅଧିକା ପଡିଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଚାଟେଶ୍ୱର
1: ଠାକୁରଙ୍କର 365 ଏକର ଜମି।
0: ବାବା, ଆଚ୍ଛା, ବହୁତ ଭଲ ଲାଗେ।
1: ଐତିହାସିକ ମନ୍ଦିର, ସେଟା ଇତିହାସ ବହିରେ ପଢା ହୁଏ, ଆମେ ସପ୍ତମ ଶ୍ରେଣୀ ଇତିହାସ ବହିରେ ପଢିଥିଲୁ।
0: ଚାଟେଶ୍ୱର ମନ୍ଦିର,
1: ଚାଟେଶ୍ୱର ମହାପ୍ରଭୁ।
0: ଆଚ୍ଛା, ଜାଣିକି ବହୁତ ଭଲ ଲାଗିଲା ଆମକୁ, ଯୋଉମାନେ
1: ମଧୁବାବୁଙ୍କ ଜନ୍ମସ୍ଥାନ ବି ସେଇଠି।
0: ବା, ଏତେ ସୁନ୍ଦର
1: ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସେଇଠି ଆମ ଘର ପାଖରେ। ଆଉ କେବେ ଆସନ୍ତୁ, ଆମକୁ ସମସ୍ତଙ୍କୁ ଯିଏ ଆସିବେ ଆମ ଶ୍ରୋତା ବନ୍ଧୁ ମାନେ ତାଙ୍କୁ ବୁଲି ଆଣିବେ।
0: ଯାହା ହଉ, ଏତେ ସୁନ୍ଦର ଜାଗାରେ ଆପଣ ଜନ୍ମଗ୍ରହଣ କରିଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କ ରହୁଛି ଶ୍ୱଶୁର ଘର ହଉଛି ଆମ ଗାଁରେ।
0: ଆଚ୍ଛା, ଚାଟେଶ୍ୱର ମହାପ୍ରଭୁ ଅଛନ୍ତି, ଏପଟେ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଆପଣ କହୁଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କର ଜନ୍ମସ୍ଥାନ ସେଠି, ଆମ ଶ୍ୱଶୁର ଘର ହଉଛି ସୌରୀ ଗାଁ।
0: ଆଚ୍ଛା,
1: ଯେମିତି ପ୍ରଶାସନ କରି ବର ଆସେ, ସେମିତି ସେମାନେ ବର ହେଇକି ପ୍ରଶାସନ ହେଇକି ଆସନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଜାଣିକି,
1: ନିମନ୍ତ୍ରଣ କରିକି ଯାଆନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଠୁ ଜାଣିକି ଆପଣଙ୍କ ଏରିଆ ବିଷୟରେ, ଏବଂ ଆପଣଙ୍କ

ଗର୍ବ ଫିଲ୍ କରୁଛନ୍ତି ଜାଣିକି ବହୁତ ଭଲ ଲାଗିଲା ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315

0: ଚଳନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ,
1: ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଏ ଆଖିର ଲୁହ ମତେ ନେଇ ଚାଲ ସ୍ୱର୍ଗ ଦ୍ୱାର। ନମସ୍କାର, ମୁଁ ଗରିବ ଖାନ କହୁଥିଲି କଟକ ଯୁଗରେ।
0: ନମସ୍କାର, କେମିତି ଅଛନ୍ତି?
1: ବହୁତ ଭଲ ଅଛି, ଆଉ ଆପଣ ମାନେ କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି। ଆଚ୍ଛା, ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ଦେଖନ୍ତୁ, ଆମର ତ କଟକରେ ମା ଚଣ୍ଡୀ ମନ୍ଦିର ଅଛି। ସବୁଠୁ ବଡ କଥା, ଖୁସିର କଥା, ମହାନଦୀ ଅଛି, ମାନେ ଓଡ଼ିଶାରେ ସବୁଠୁ ବଡ ନଦୀ ମୋରି ଘର ପାଖରେ ଏକଦମ, ମାନେ ହାଫ୍ କିଲୋମିଟର ବି ହବନି। ମତେ ଏଇ ଜିନିଷଟା ବହୁତ ଖୁସି ଲାଗେ, କାହିଁକି ନା ଯେତେବେଳେ ବୋଲ ବମ୍ ସମୟ ଆସେ, କାଉଁରିଆ ବାଲା ଆସନ୍ତି, ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆସନ୍ତି, ଏଠି ମାଙ୍କର ଦର୍ଶନ ବି ହେଇଯାଉଛି, ଆଉ ନଦୀରେ ପାଣି ନେଇକିନା ଯାଆନ୍ତି। ଏଇଠି ଏଇଟା ଆମ ପାଇଁ ବହୁତ ଖୁସିର ଖବର। ଆଉ ଗୋଟେ କଥା ମୁଁ କହିବାକୁ ଚାହିଁବି, ଆମର ଓଡ଼ିଶାରେ ଦେଖନ୍ତୁ ଜଗନ୍ନାଥଙ୍କର ମନ୍ଦିର ଅଛି, କେତେ ଭକ୍ତମାନେ ହଜାର ହଜାର କେତେ କେତେ ଦୂରଠୁ କାଳିଆ ଠାକୁରକୁ ଦର୍ଶନ କରିବା ପାଇଁ ଏଠି ଆସୁଛନ୍ତି। ଏଇଟା ମତେ ବହୁତ ଖୁସି ଲାଗେ, ଭଲ ଲାଗେ।
0: ବହୁତ ବହୁତ ଧନ୍ୟବାଦ। ଏତେ ସବୁ ଜିନିଷକୁ ନେଇକି ଆପଣ ଗର୍ବ ଫିଲ୍ କରନ୍ତି କହୁଛନ୍ତି। ସ୍ପେଶାଲି ଭଲ ଲାଗିଲା ଯେ ମହାନଦୀ କୂଳରେ ଆପଣ ରହୁଛନ୍ତି, ପ୍ରକୃତି ପ୍ରେମୀ, ଆଉ ଯେମିତି କହିଲେ ବୋଲବମ୍ ଟାଇମ୍ରେ କାଉଁରିଆ ବାଲା ଆସିକି ଆପଣଙ୍କ ଘର ପାଖରୁ ପାଣି ନିଅନ୍ତି ମହାନଦୀରୁ, ଜାଣିକି ଭଲ ଲାଗିଲା। ଆଉ ସମସ୍ତେ ଆମେ ଓଡ଼ିଆ ବୋଲି ଗର୍ବ କରୁ, କାହିଁକି ନା ଆମର ଜଗନ୍ନାଥଙ୍କୁ ନେଇକି, କାହିଁକି ନା ସେ ଗୋଟିଏ ଜଗା କିନ୍ତୁ ତାର ଗୋଟିଏ ଭକ୍ତ, ତେଣୁ ଆମେ ସମସ୍ତେ ଓଡ଼ିଆବାସୀ ଆମ ଜଗାକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ। ଆଉ ଆପଣଙ୍କ ମୁହଁରୁ
1: ଶୁଣନ୍ତୁ, ଜଗନ୍ନାଥ ଯୋଉ ଆମର ଅଛନ୍ତି, ସେ ମାନେ ଭକ୍ତ ମାନଙ୍କୁ ଦେଖା କରିବାକୁ ଯେତେବେଳେ ପଦାରେ ଆସୁଛନ୍ତି, ତାଙ୍କ ସେ ଚକା ଆଖିରୁ ସମସ୍ତଙ୍କୁ, ଦୁନିଆରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଦେଖୁଛନ୍ତି। ତାଙ୍କରି ଉପରେ ଗୋଟେ ମୁଁ ଚାହିଁବି, ଯୋଉ ମୁଁ ଛୋଟିଆ ସାଇରିଟା କହିଛି, ଠିକ କି ଭୁଲ ମୁଁ କହିପାରିବିନି, ମୁଁ ବି ନିଜେ ବୁଝିପାରିନି ତା ମାନେ କଣ, କିନ୍ତୁ କହୁ କହୁ କହିଦେଲି, ସେଇ ସାଇରିଟାକୁ ନେଇ ଗୋଟେ ଭଜନ ଦେଇଦେବେ ତ ମତେ ବହୁତ ଖୁସି ଲାଗିବ।
0: ନିହାତି ଭାବରେ, ଏବେ ତ ଭଜନ ଶୋ ନୁହଁ, ତଥାପି ମୁଁ ଆପଣଙ୍କ ରିକ୍ୱେଷ୍ଟ ରଖିବାକୁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା, ରହିଲି, ନମସ୍କାର।
0: ନମସ୍କାର। ସତରେ ଆମେ ସମସ୍ତେ ନା କିଛି କିଛି ଜିନିଷକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ, ଏବଂ ସବୁଠୁ ଆମେ ବେଶୀ ପ୍ରାଉଡ୍ ଫିଲ୍ କରୁ ଆମେ ଓଡ଼ିଆ ବୋଲି, କାହିଁକି ନା ଓଡ଼ିଆ ଜାତି ଯେତେ ସୁନ୍ଦର, ସେଠି ମହାପ୍ରଭୁ ବି ସେତେ ସୁନ୍ଦର, ଏବଂ ତାଙ୍କର ଚକା ଆଖି ବି ସେତେ ସୁନ୍ଦର। ସେଇଥିପାଇଁ ତ ଆମେ ସମସ୍ତେ ଓଡ଼ିଶାବାସୀ ସବୁବେଳେ ପାଇଁ ମହାପ୍ରଭୁଙ୍କୁ ନେଇକି ଖୁସି ହଉ, ଆପଣ ବି ଖୁସି ହଉଥାନ୍ତୁ, ଏବଂ ଯେମିତି ଗରିବ ଭାଇ କହିଲେ, ଏଇ ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ, କେବଳ ଆଉ କେବଳ ଜଗାର ଚକା ଆଖିକୁ ନେଇ।

0: ଚଳନ୍ତି ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଣ୍ଡ ସିଏ କଣ କହୁଛନ୍ତି। ହ୍ୟାଲୋ
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆଜିର ଟପିକ ଉପରେ କଣ କହିବେ, କିଏ କହୁଛନ୍ତି? କଣ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଚ୍ଛା, ଆପଣ
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି ଆମେ ହଉଛୁ ମାନେ ଓଡିଶାର ସେକେଣ୍ଡ ଏଜୁକେଟେଡ ଡିଷ୍ଟ୍ରିକ୍ଟ ଜଗତସିଂହପୁର। ଜଗତସିଂହପୁରକୁ ବାଣୀ କ୍ଷେତ୍ର ବି କୁହାଯାଏ। ତେଣୁ ଆଉ ଗୋଟେ ଜିନିଷ, ଯୋଉ ଡଲି ଭଉଣୀ ତ ସବୁ କଥା କହୁଥିଲେ, ଆହୁରି ଅଛି ଆପଣଙ୍କର ଏଠି ପିଆଳି ବେଳାଭୂମି ଅଛି, ଧର୍ତ୍ତଙ୍ଗଡ ଜଙ୍ଗଲ ଅଛି, ତା ସହିତ ଆପଣଙ୍କର ଜୟଗଡ଼ର ଜଗନ୍ନାଥ ମନ୍ଦିର, ଧ୍ୟାନକୁଦର ଜଗନ୍ନାଥ ମନ୍ଦିର, ପଟ ଶ୍ରୀକ୍ଷେତ୍ର, ତା ସହିତ ଆପଣଙ୍କର ଅଛି ବାରଙ୍ଗର ଜଗନ୍ନାଥ ମନ୍ଦିର, କିଦଳର ଜଗନ୍ନାଥ ମନ୍ଦିର, ତେଣୁ ମନ୍ଦିର ମାଳିନୀ ଓଡ଼ିଶା। ତା ସହିତ ମୁଁ ବି ଯୋଉଠି ରହୁଛି ଚର୍ତ୍ତିକା ବଜାର, ମା ଚର୍ତ୍ତିକାଙ୍କର ଗୋଟେ ବହୁତ ବଡ ମନ୍ଦିର ଅଛି, ତା ସହିତ ଡିଷ୍ଟ୍ରିକ୍ଟ କୋର୍ଟ ଅଛି। ତେଣୁ ସବୁକିଛି ଅଛି ଏଜୁକେଟେଡ ଡିଷ୍ଟ୍ରିକ୍ଟ, ତେଣୁ ତାହାକୁ ନେଇକି ମୁଁ ଗର୍ବ ଅନୁଭବ କରେ। ଆଉ ତା ସହିତ ଆପଣମାନଙ୍କ ସହିତ କଣ୍ଟାକ୍ଟରେ ଅଛି, ବିଭିନ୍ନ ଟପିକ ଉପରେ ମତାମତ ଦିଏ, ପ୍ରୋଗ୍ରାମ ଶୁଣେ, ତେଣୁ ବହୁତ ଗର୍ବିତ ମନେ କରେ।
0: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ଏବଂ ଜଗତସିଂହପୁରକୁ ନେଇକି ଏତେ କଥା ଆପଣ କହିଲେ, ନିହାତି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ,
1: ରହିଲି ଭଉଣୀ।
0: ଜୟ ଜଗନ୍ନାଥ। ନିହାତି ଭାବରେ ଜଗତସିଂହପୁରରେ ଅନେକ କିଛି କଥା ଅଛି, ଅନେକ କିଛି କାହାଣୀ ଅଛି, କୁହାଯାଏ ବାଣୀପୀଠ ବୋଲି। ଆଚ୍ଛା, ସବୁ କଥା ଭିତରେ ଯେଉଁମାନେ ବି ଜଗତସିଂହପୁରରୁ ମୋତେ କଲ୍ କରିଛନ୍ତି, ଗୋଟିଏ କଥା ବୋଲିଗଲେ, ଜଗତସିଂହପୁରରେ ଯେମିତି ଆମର ପୁରୀ ଜଗନ୍ନାଥଙ୍କୁ ନେଇକି ପ୍ରସିଦ୍ଧ, ସେମିତି ସୁଭଦ୍ରାଙ୍କର ପୀଠ ମଧ୍ୟ ଅଛି। ଗଡ଼କୁଜଙ୍ଗରେ ସୁଭଦ୍ରାଙ୍କର ପୀଠ ଅଛି, ଏବଂ କଳାପାହାଡ଼ ଆକ୍ରମଣ ସମୟରେ ସେଇଠି ଆଣି ଠାକୁରଙ୍କୁ ଲୁଚା ଯାଇଥିଲା କୁହାଯାଏ, ଏବଂ ମାତା ସୁଭଦ୍ରାଙ୍କର ପୀଠ ଗଡ଼କୁଜଙ୍ଗରେ ଅଛି, ଯାହା ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ଏହି ବିଷୟରେ ମଧ୍ୟ ଯେଉଁମାନେ ଜାଣିନଥିବେ ସେମାନେ ନିହାତି ଜାଣିବା ଦରକାର। ଗଡ଼କୁଜଙ୍ଗର ରାଜା ଯେତେବେଳେ ରାଜତ୍ୱ କରୁଥିଲେ ଷଣ୍ଢ ରାଜାଙ୍କ

ସମୟର କଥା ଅନେକ କିଛି ଐତିହ୍ୟ କାହାଣୀ କୁହେ ଜଗତସିଂହପୁର ତ ଆପଣ କୋଉ ଏରିଆର ଆଉ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି ନିହାତି ଭାବରେ ଶେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି। ହ୍ୟାଲୋ,
1: ଜୟ ମା ସରଳା ଭଉଣୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜଗତସିଂହପୁର ତ କହୁଛନ୍ତି, ଜାଣିଗଲି। କିଏ କହୁଛନ୍ତି?
1: ମୁଁ ରେଡୁଅ ବନ୍ଧୁ ଶାରଦା ଭାଇ, ମା ସାରଳାଙ୍କ ପୀଠ ପାଖ କଣ୍ଟାପଡା ଗାଁରୁ କହୁଛି।
0: ଆଚ୍ଛା, ଆପଣ ନିହାତି ସାରଳାଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ, ଆଉ କୋଉ କଥାକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ହଁ, ସାରଳା ମନ୍ଦିର ପାଖରେ ଯାହା ମୁଁ ତ ଜନ୍ମ ହେଇକି ମୁଁ ନିଜକୁ ଧନ୍ୟ ମନେ କରୁଛି। ପାଖ ମାନେ ଆଳତୀ ହେଲେ ଆମ ଘରକୁ ଶୁଭାଯାଉଛି।
0: ବାଃ, ଆପଣଙ୍କ ଠୁ ଭାଗ୍ୟବାନ ଆଉ କେହି ନାହାନ୍ତି, କୁହନ୍ତୁ।
1: ଆଉ ଗୋରେଖନାଥ ମନ୍ଦିର ଏଠୁ 5 କିଲୋମିଟର, ଆପଣଙ୍କ ତ ପୋର୍ଟ ରହିଲା। ଆଉ ବେଶୀ ବଡ କଥା ହେଲା, ଆପଣ ଆମର ଜଗତସିଂହପୁର କୁଜଙ୍କର ଝିଅ, ସେଇଟା ଆମକୁ ବହୁତ ଗର୍ବିତ ଅନୁଭୂତ। ମୁଁ କହେ ଆମ ବନ୍ଧୁ ବାନ୍ଧବକୁ ଯେ ଆମ ଜଣେ ଝିଅ କୁଜଙ୍କର ସେ ରେଡିଓରେ ଅଛନ୍ତି।
0: ବହୁତ ଭଲ ଲାଗିଲା, ଏମିତି ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା ଦରକାର, ଏମିତି ଭଲ ପାଇବା ଦଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ରହିଲି, ଜୟ ମା ଶାରଳା, ନମସ୍କାର।
0: ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ କଟକକୁ ନେଇକି ଆପଣଙ୍କ ଏରିଆକୁ ନେଇକି ସୁନ୍ଦର କାହାଣୀ ଆମ ସହିତ। ଏବଂ ଯଦି ଆପଣ କଟକରୁ ବିଲଙ୍ଗ କରୁଥାନ୍ତି ବା ବରହମପୁରରୁ ବିଲଙ୍ଗ କରୁଥାନ୍ତି ବା ଯେକୌଣସି ସ୍ଥାନରୁ ବିଲଙ୍ଗ କରୁଥାନ୍ତି, ନିଜ ଏରିଆକୁ ନେଇକି କ'ଣ ରହିଛି ଆପଣଙ୍କର ସୁପର ପାୱାର, ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଗୀତ ପରେ ପୁଣି ସ୍ୱାଗତ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ ସେ ଦିଲ ତକ୍ କୋନ ଦିଲ ସେ ଦିଲ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ସୁଖ ସମ୍ପତ୍ତି ସନ୍ତୋଷ ମେ ଶୁଭ ସକାଳ ନମସ୍କାର ଆଜ୍ଞା।
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି?
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ଆପଣ? ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇ ଗର୍ବ ଫିଲ୍ କରନ୍ତି?
1: ବହୁତ ସୁନ୍ଦର ଟପିକ, ତା ଭିତରେ ଥିବା ବାସ୍ତବତାକୁ ନିରୀକ୍ଷଣ କରିବା। କଟକ ସହର ବରଷ ହଜାର
0: ଆଜ୍ଞା,
1: ଆଉ ବରଷ ହଜାର ମ୍ୟାମ୍ ଆପଣ ଅନୁମାନ କରନ୍ତୁ କେତେ ପିଢି ବାଇ ପିଢି ସେ ଗତି କରିଛି।
0: ଆଜ୍ଞା,
1: ଆଉ କଟକ ସହର ଏମିତି ଗୋଟେ ସହର ସେଇଟା ଆପଣ ସବୁ ଜିଲ୍ଲାର ଲୋକମାନଙ୍କୁ ପାଇବେ।
0: ଆଜ୍ଞା, ଆଉ କଟକ ଏମିତି ସହର ସମସ୍ତଙ୍କୁ ଆପଣେଇ ନେଇଥାଏ।
1: ଆଉ ଗୋଟେ ଛୋଟ ସୂକ୍ଷ୍ମ ଉଦାହରଣ ଦଉଛି କଟକବାସୀଙ୍କ ହୃଦୟ ବିଷୟରେ, ଯେ ମୁଁ ଥରେ ନୂଆ ବଜାରରୁ ଆମ ଘର 7 କିଲୋମିଟର, ସେଇଠି ଜଣେ ପାନ ଦୋକାନୀ ଭାଇ ଥିଲେ, ରାତି 12 ପରେ ହେଇଥିଲା ଆଉ ଆସିବା ପାଇଁ ମତେ ବହୁତ ଡର ଲାଗୁଥିଲା। ଆଉ ସେ ପାନ ଦୋକାନ ଭାଇ ଜଣଙ୍କୁ ଯେତେବେଳେ ମୁଁ ପଚାରିଲି, ଭାଇ ଆଗରେ କିଏ ଯାଉଛନ୍ତି? ତା ପୁଅ ଏବେ ସାଙ୍ଗେ ସାଙ୍ଗେ ଗଲେ ଟିକେ ଜୋରସରେ ଚଲେଇଦେବୁ ଆଉ ତାଙ୍କୁ ବାଟରେ ପାଇଯିବୁ। ଆଉ ମୁଁ ପୁରା ଏତେ ଜୋରସରେ ଆସିଲି ମୁଁ ବାଟରେ କାହାକୁ ପାଇଲି, ଏବଂ ମୁଁ କେତେବେଳେ ଆସିକି ସେ ବିପଦପୂର୍ଣ୍ଣ ରାସ୍ତା ପାର କରିଗଲି ମୋତେ ନିଜେ ବି ଜଣା ନାହିଁ। କାଲି ସକାଳେ 4 ସେ ମୋ ପିଠି ଥାପୁଟି କହିଲେ, ପୁଅ ମୁଁ ଯଦି ତତେ ସାହସ ନ ଦେଇଥାନ୍ତି ତୁ କଣ ଏତେ ଜୋରରେ ଯାଇଥାନ୍ତୁ? ଇଏ ହଉଛି ବାସ୍ତବତା। ଆଉ ତାପରେ ଦ୍ୱିତୀୟ କଥା ହେଲା, କଟକ ସହର ଗୋଟେ ଏମିତିଆ ସହର ଯେଉଁଠି ସବୁ ମାନେ କଣ କହିବି ତାର, ଆପଣ ଦଶହରା ବେଳେ ତ ଜାଣିଥିବେ।
0: ଆଜ୍ଞା,
1: ଆଉ ଇଏ କଟକ ମହାଙ୍କର ହୃଦୟ ବହୁତ ମହାନ ମ୍ୟାମ।
0: ଆଚ୍ଛା, ତାହେଲେ ଆପଣ ଆପଣ ବହୁତ ହୃଦୟବାନ ବୋଲି ନେଇକି ଗର୍ବ କରନ୍ତି, ଆଠୁ ବଡ କଥା ଆଉ କଣ ହେଇପାରେ?
1: ନାଇଁ ମ୍ୟାମ, ଆଉ ଗୋଟେ ସୁସ୍ଥ ମାନସିକ ତାର ମାନସିକ

0: ଆପଣଙ୍କ କଥା ମୋ ହୃଦୟକୁ ଛୁଇଁଗଲା। ଯୋଉ ବି କଟକବାସୀ ଶୁଣୁଥିବେ ସେମାନଙ୍କର ହୃଦୟ ବି ପୁରା ଚଉଡା ହେଇଯାଇଥିବ ଶୁଣିକି। ବହୁତ ବଢିଆ ଲାଗିଲା ଆପଣଙ୍କ କଥା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ମ୍ୟାମ ଆପଣ ଟିକେ ଗୀତଟେ ତିନି ଥର ରିଙ୍ଗରେ ହିଁ ମୋର ଫୋନ ଉଠେଇଲେ, ଟିକେ ଗୀତ ଟିକେ କମ ଦେଲେ।
0: ଆପଣ ବି କଲ୍ କରିପାରିବେ ଆମକୁ, ନମ୍ବର ହେଉଛି 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲସେ ତେଲ ତାକରେ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କଟକରୁ ରଶ୍ମିତା ବେହେରା କହୁଛି।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କଟକରୁ ରଶ୍ମିତା ବେହେରା କହୁଛି।
0: ରଶ୍ମିକା ନା ରଶ୍ମିତା?
1: ରଶ୍ମିତା।
0: ଆଚ୍ଛା ରଶ୍ମିତା, କେମିତି ଅଛ?
1: ଭଲ ଅଛି ଦିଦି।
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବ, କୋଉ ଜିନିଷକୁ ନେଇକି ବେଶୀ ଗର୍ବ ଫିଲ୍ କର ତୁମେ କଟକ ବାସୀ ହେଇ?
1: ଆମର ସନ୍ତାନଙ୍କୁ ନେଇକି।
0: ଆଚ୍ଛା,
1: କାହିଁକି ନା ଆମର ହଉଛି କାଳିଆପଦା ମସ୍ତାନୀ ଅଛି, ଆଉ ଆମର ଗୁରୁକ୍ଷେତ୍ର ଅଛି, ସେଥିପାଇଁ କି ବହୁତ ଗର୍ବ ହୁଏ।
0: ଗୁରୁକ୍ଷେତ୍ର କୋଉଠି ଅଛି?
1: ଗୁରୁକ୍ଷେତ୍ର କାଳିଆପଦା ମସ୍ତାନୀ କରେ। ଗୁରୁକ୍ଷେତ୍ର ଆମର ଯୋଉ କାଳିଆପଦା ମସ୍ତାନୀ ଆମର ପାଗଳ ବାୟା ମନ୍ଦିର।
0: ଆଚ୍ଛା,
1: ଯେମିତି ପୁରୀରେ ଯେମିତି ପୁରୀ ମନ୍ଦିର, ଇଏ ସେକେଣ୍ଡ ପୁରୀ ମନ୍ଦିର ହଉଛି ଗୁରୁକ୍ଷେତ୍ର। ଆ ଭିତରକୁ ଯିବାକୁ ହେଲେ ଆପଣଙ୍କୁ ମାନେ ଆମେ ଧର ଝିଅ ଯିବୁ, ଧର ଚୁଡ଼ଦାର ପିନ୍ଧିକି ଯିବୁ, ପ୍ୟାଣ୍ଟ ପିନ୍ଧିକି ଯିବୁ, ପୁରୁଷ ଲୋକ ଗଲେ ଧୋତି ପିନ୍ଧିକି ଯିବେ, ପ୍ୟାଣ୍ଟ ପିନ୍ଧିକି ଯିବେ, ଆଉ ସେ ମନ୍ଦିରକୁ ଆଲାଉ ନାହିଁ ଯେ ପ୍ୟାଣ୍ଟ ପିନ୍ଧିକି ଯିବାକୁ।
0: ସେ
1: ଯେତେ ବଡ ନେତା ମନ୍ତ୍ରୀ ଯିଏ ବି ହେଇଥାନ୍ତୁ, ପୁଲିସ ବାଲା ବି ହେଇଥାନ୍ତୁ, ଆପଣ ପଚାରନ୍ତୁ ଗୁରୁକ୍ଷେତ୍ରରେ କହନ୍ତି ନାହିଁ ବାର ହାତ ଖଣ୍ଡା ବାହାରିବ ଯୋଉ କାଳିଆପଦାରେ, ଆମର ସେଇଠି ଘର।
0: ଜାଣିକି ବହୁତ ଭଲ ଲାଗିଲା, ତାହେଲେ ଗୁରୁକ୍ଷେତ୍ର ଆମେ ନିହାତି କେବେ ନା କେବେ ଭିଜିଟ କରିବୁ।
1: ଆଜ୍ଞା ଆଜ୍ଞା, ଆମର ବି ରଥଯାତ୍ରା ହୁଏ, ବି ଆମର ଯୋଉ ମଗୁଶୁର ମାସରେ ରଥଯାତ୍ରା ହୁଏ, ଦୋଳଯାତ୍ରା ହୁଏ, ହୋଲି ହୁଏ, ମାନେ ସବୁ କିଛି ଆମର ଯେମିତି ପୁରୀରେ ସବୁ କିଛି ବାର ମାସ ତେର ଯାତ୍ରା, ଆମର କାଳିଆପଦାରେ ବାର ମାସରେ ତେର ଯାତ୍ରା।
0: ବହୁତ ଭଲ ଲାଗିଲା। ତେବେ କାଳିଆପଦା ଗୁରୁକ୍ଷେତ୍ର ନିହାତି ଭାବରେ ଯୋଉମାନେ ଯାଇନାହାନ୍ତି ସେମାନେ ବି ଯାଆନ୍ତୁ, ଆମ ପ୍ରୋଗ୍ରାମ ମାଧ୍ୟମରେ ଯୋଉମାନେ ବି ଶୁଣୁଛନ୍ତି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରଶ୍ମିତା
1: ନମସ୍କାର,
0: ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆଜିର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ସାଲେପୁର କହୁଥିଲି, ନିରୁପମା ସାହୁ।
0: ଆଜ୍ଞା କୁହନ୍ତୁ, ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି?
2: ଦିଦି ଆମ ଏରିଆର ସାଲେପୁର କହିଲେ ଚାରିପଟ ଯାକ ଅଛି କିମ୍ବଦନ୍ତୀ, କିନ୍ତୁ ପ୍ରଥମ ହଉଛନ୍ତି ଆମର ଚିତ୍ରତୋଳା ଗୁପ୍ତ ଗଙ୍ଗା।
0: ଆଜ୍ଞା,
2: ତାପରେ ସାଲେପୁର ଆମର ଅଟୋନମସ୍ କଲେଜ ଅଛି, ନଈ କୂଳରେ ଅଛନ୍ତି ମା ଭଗବତୀ, ଯାହାକୁ ଆକ୍ରମଣ କରିଥିଲେ କଳାପାହାଡ଼।
0: ଆଚ୍ଛା,
2: ସିଏ କାଳକ୍ରମେ ବାହାରିବେ, ତାଙ୍କ ମାନେ କରାମତି ଦେଖେଇବେ ଆଉ, ଶିଶ୍ରୀ ପୂଜା ପାଉଛନ୍ତି। ଆଉ ଏପଟରେ ସାଲେପୁର ମାର୍କେଟ ଉପରେ ହଉଛି ଖାସ କରିକି ରସଗୋଲା ପ୍ରସିଦ୍ଧ, ବିକଳାନନ୍ଦ କରଙ୍କର। ତାପରେ ମା ଚିତ୍ରେଶ୍ୱରୀ ଅଛନ୍ତି, ମା ସାହେଶ୍ୱରୀ ଅଛନ୍ତି, ଆଉ ମା ଭାନେଶ୍ୱରୀ ଅଛନ୍ତି, ତିନି ଭଉଣୀ। ଚିତ୍ରେଶ୍ୱରୀ ମାର୍କେଟ ଉପରେ ଯୋଉ ସାହେଶ୍ୱରୀ ମାର୍କେଟ ଉପରେ ସାହେଶ୍ୱରୀଙ୍କ ପାଖରେ ଜଗନ୍ନାଥ ବି ତିଆରି ହେବେ ଆସନ୍ତା।
0: ତାହେଲେ ଆପଣ ଆପଣଙ୍କର ସଂସ୍କୃତି, ଐତିହ୍ୟ, ପର୍ବପର୍ବାଣୀ ଆଉ ଖାଦ୍ୟ, ମାନେ ସ୍ପେଶାଲି ରସଗୋଲାକୁ ନେଇକି ବହୁତ ପ୍ରାଉଡ୍ ଫିଲ୍ କରନ୍ତି ନା କଣ? ଏମିତି ପ୍ରାଉଡ୍ ଫିଲ୍ କରୁଥାନ୍ତୁ ସବୁବେଳେ ନିଜ ଏରିଆକୁ ନେଇ, ନିଜ ଏରିଆର ସଂସ୍କୃତିକୁ ନେଇ।
2: ସମସ୍ତଙ୍କ ଶ୍ରୋତା ଭଉଣୀ ଆପଣଙ୍କୁ ମଧ୍ୟ ଅନୁରୋଧ, କେବେ ଆସିଲେ ସାଲେପୁର ରସଗୋଲା ସାଙ୍ଗ ହେଇକିରି
0: ନିହାତି ଭାବରେ ଆପଣଙ୍କ ହାତରୁ ମିଠା ଖାଇବା ପାଇଁ, ସାଲେପୁର ରସଗୋଲା ଖାଇବା ପାଇଁ ଆମେ ଯାଇ ପହଞ୍ଚିବୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା।
2: ଆଜ୍ଞା ରହିଲି, ନମସ୍କାର।
0: ନମସ୍କାର, ସତରେ ନିଜ ଏରିଆ ନିଜର କାହାଣୀ କୁହେ, ଅନେକ ଐତିହ୍ୟ କୁହେ, ଅନେକ ସଂସ୍କୃତି କୁହେ, ଅନେକ ପରମ୍ପରା, ଅନେକ ଜାନିଜାତ ଯୋଉ ମାଟିରେ ବିତି ଯାଇଛି ସେ ମାଟି ସତରେ ମହାନ। ପ୍ରତିଟି ମାଟି ମହାନ ଏବଂ ଓଡ଼ିଶାର ପ୍ରତି କୋଣ ଅନୁକୋଣ ହିଁ ମହାନ, କାହିଁକି ନା ଇଏ ହେଉଛି ମହାପ୍ରଭୁଙ୍କର ଜାଗା। ଏବଂ ଖାଲି ସେତିକି ନୁହଁ, ମନ୍ଦିରକୁ ନେଇକି ଆମେ ସବୁବେଳେ ପାଇଁ ଗର୍ବ ଅନୁଭବ କରୁ। ଏଠି ମାଟି କଥା କୁହେ, ଏଠି ମାଟିର ବାସ୍ନା କଥା କୁହେ, ଏଠି ଖାଦ୍ୟ କଥା କୁହେ, ଏଠି ପ୍ରତିଟି ଓଡ଼ିଆଙ୍କ ହୃଦୟ କଥା କୁହେ, ଆଉ ତାଠୁ ବେଶୀ ଅଧିକ ହେଉଛି ଏଠି ପ୍ରତିଟି କୋଣ ଅନୁକୋଣରେ ମନ୍ଦିରର ଘଣ୍ଟ ଏବଂ ଲୋକମାନଙ୍କର ହୃଦୟ କଥା କୁହେ। ସତରେ ଆମେ ସମସ୍ତେ ନିଜ ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା କଥା, ଏମିତି ଗର୍ବ ଅନୁଭବ କରୁଥାନ୍ତୁ। ଏବଂ ନିଜ ଏରିଆ ବା ନିଜ ଅଞ୍ଚଳର ଉନ୍ନତି କରିବା ପାଇଁ ଯଦି ନିଜର କୋଉଠି ସହଯୋଗ ଆବଶ୍ୟକ ରହୁଛି, ସେଠି ନିଜ ବି ସହାୟତା ବା ସହଯୋଗର ହାତ ବଢ଼ାନ୍ତୁ ଏବଂ ନିଜେ ଗୋଟେ ସଠିକ୍ ନାଗରିକ ହିସାବରେ ନିଜ ଆଖପାଖ ସବୁବେଳେ ସଫା ରଖନ୍ତୁ, ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ତା ସହିତ ନିଜର ଯାହା ଧର୍ମ ରହିଛି, ନିଜର ଯାହା ଏଥିକ୍ସ ରହିଛି, ସେ ଏଥିକ୍ସ ଭିତରେ ରୁହନ୍ତୁ ଏବଂ ତା ସହିତ ସବୁବେଳେ ନିଜ ଏରିଆର ପ୍ରଚାର ପ୍ରସାର

କରିବାକୁ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ। ଆମେ ଓଡ଼ିଆ, ଆମ ଭାଷା ବଢ଼ିଆ ଏବଂ ଆମେ ସମସ୍ତଙ୍କଠୁ ବହୁତ ବଢ଼ିଆ। ଏଇ କଥା ସହିତ, ଏଇ ସ୍ୱର ସହିତ ଆସନ୍ତୁ ସ୍ୱର ମିଶେଇବା, ଶୁଣିବା କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟର୍ସ ଡେଲ୍ଟାକୁ ଆଣ୍ଡ ଡାଇଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି।

ପସନ୍ଦର ଗୀତ କ'ଣ ଅଛି? ଏଇ ଏସଏମଏସ କରିଛନ୍ତି ଆମକୁ ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର ଦୁର୍ଗାପୁର ପାଙ୍କି କଟକରୁ ଶୁଣିବାକୁ ଚାହିଁଛନ୍ତି ନିଗାହ ଚଳଚ୍ଚିତ୍ରରୁ ମହମ୍ମଦ ଅଜିଜଙ୍କ କଣ୍ଠରେ ସାୱନ କି ଝୁଲୁମ ଝୁଲୋନେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଶୁଣେଇଦେବି ଏବଂ ସେ ଡେଡିକେଟ୍ କରୁଛନ୍ତି ସମସ୍ତ ଶ୍ରୋତାମାନଙ୍କୁ ଏବଂ ସମସ୍ତଙ୍କୁ କହୁଛନ୍ତି ଗୁଡ୍ ମର୍ଣ୍ଣିଂ। ଆପଣଙ୍କ ତରଫରୁ ମୁଁ ସମସ୍ତଙ୍କ ପାଖରେ ମେସେଜ୍ ପହଞ୍ଚେଇ ଦେଉଛି। ଏବେ ପାଇଁ ଏଇ ଦୁଇଟି ବ୍ୟୁଟିଫୁଲ୍ ସେ ଟ୍ରାକ୍ ବ୍ୟାକ୍ ଟୁ ବ୍ୟାକ୍।

ସୂଚାରେ ଚିରେ ବୈଷମ ସ୍ତ୍ରତେ ବମିତ୍ରା ଆଚ୍ଛା ପଣମାନଙ୍କ ସହିତ ଚଲନ୍ତ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁ କୁଠୁ ଲେଖୁଛନ୍ତି। ଏହି ଏସ୍ଏମ୍ଏସ୍ ଲେଖୁଛନ୍ତି କଳ୍ପନା ମହାନ୍ତି ସିଡିଏ ସେକ୍ଟର ସିକ୍ସରୁ। ଶୁଣିବାକୁ ଚାହିଁଛନ୍ତି ସାନ୍ଦାରୁ ସାବନ ବରସ୍ତା ହେ ନିହାତି ଭାବରେ ବ୍ୟୁଟିଫୁଲ ସ

ପରବର୍ତ୍ତୀ ଏସ୍ଏମ୍ଏସ୍ କରୁଛନ୍ତି ଟୁକୁ ପ୍ରଧାନ, ଟିକି ମିକି ଟୁକୁନା ଏବଂ ଟୁକୁନା। ଏହି ଏସ୍ଏମ୍ଏସ୍ ଆସୁଛି ମାଣିଆ ବନ୍ଧ ସାନାରା ବାଲି ବଡମ୍ବାରୁ ଏବଂ ଶୁଣିବାକୁ ଚାହିଁଛନ୍ତି ସେ ସ୍ୱପ୍ନ ସାଗରରୁ ଚିଠି ମୋର ଟିକେ ଚଢ଼େଇ ଗୀତଟିକୁ ଏବଂ ଲେଖୁଛନ୍ତି ଜୟ ଜଗନ୍ନାଥ, ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର। ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କ ପାଖରେ ନିହାତି ପହଞ୍ଚାଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଶୁଣିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତକ୍ କଣ ଦିଲ ସେ ଦିଲ ତକ୍ ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସଏମ୍ଏସ୍ କି ଆଉ କୋଉଠୁ ଲେଖୁଛନ୍ତି ଏହି ଏସଏମ୍ଏସ୍ ଆସୁଛି ଆମକୁ ସୌରୀ ପୋଷ୍ଟ ମହାସିଂହପୁର ଭାୟା ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ ଲେଖିଛନ୍ତି ଆମ ପାଖକୁ ବିଜୟ କୁମାର ଦାସ ସସ୍ମିତା ଦାସ ପ୍ରଜ୍ଞା ଏବଂ ବନ୍ଦନା ଶୁଣିବାକୁ ଚାହିଁଛନ୍ତି ବହୁତ ହି ସୁନ୍ଦର ଗୀତ ଯାହାକୁ ରଖିବେ ଅନନ୍ତରୁ ଦେବଦେବ ଗୀତରେ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ଆଜି ପବିତ୍ର ସୋମବାରରେ ସମସ୍ତଙ୍କୁ ଶୁଭେଚ୍ଛା ଜୟ ଜଗନ୍ନାଥ ଏବଂ ମିତ୍ରାପା ସକାଳର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର ଲାଗୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ମତାମତ ପାଇଁ ଚାଲନ୍ତୁ ତାହେଲେ ଆଉ ଲେଟ୍ ନ କରି ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ସମସ୍ତେ ନିଜ ନିଜ କାମ ଆରମ୍ଭ କରିସାରିଛେ, ତାରି ଭିତରେ ସବୁଥର ଭଳି ଆପଣଙ୍କୁ ଆଜି ବି ଅନୁରୋଧ ରହିବ କି ଯଦି ଆମକୁ ଶୁଣି ଶୁଣି ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଛନ୍ତି, ତାହେଲେ ନିହାତି ଭାବରେ ଗୋଟିଏ ସୁରକ୍ଷିତ ଯାତ୍ରା ଆପଣ କରନ୍ତୁ। ଏବଂ ତାପରେ ଯେତେବେଳେ ଆପଣ ନିଜ ସେଫ୍ଟି ପ୍ରତି ବିଶେଷ ଭାବରେ ଧ୍ୟାନ ରଖିବା ସହିତ ସାମ୍ନାରେ ଯାଉଥିବା ଲୋକଙ୍କ ପ୍ରତି ମଧ୍ୟ ଦୟାବାନ ହୁଅନ୍ତୁ। ଟୁ ହ୍ୱିଲର୍ରେ ଯାଉଥିଲେ ହେଲମେଟ୍ ଏବଂ ହେଲମେଟ୍ର ବେଲ୍ଟ ବାନ୍ଧି ରଖନ୍ତୁ। ଫୋର୍ ହ୍ୱିଲର୍ରେ ଯାଉଥିଲେ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ଆରମ୍ଭ ହୋଇଯାଏ ଦ ସୋ କଳାକାର, ଯେଉଁଥିରେ ଆମେ ସେଇ ଦିଗଜ କଳାକାରମାନଙ୍କ ବିଷୟରେ କଥା ହୁଏ ଯେଉଁମାନଙ୍କର ଆମକୁ ଏଣ୍ଟରଟେନ୍ କରିବା କ୍ଷେତ୍ରରେ ରହିଛି ବଳିଷ୍ଠ ଅବଦାନ। ତେବେ ସବୁଥର ଭଳି ଆଜି ବି କଳାକାର ସୋରେ ମୁଁ ଆପଣଙ୍କ ପାଇଁ ଏମିତି ଜଣେ କଳାକାରଙ୍କ କଥା ନେଇ ଆସିଛି ଯିଏ ନିଜ ହାଇଟ୍ ଏବଂ ଲୁକ୍ ଏବଂ ସିରିୟସ୍ ଅନ୍ଦାଜ ପାଇଁ ସବୁବେଳେ ବଲିଉଡ୍ରେ ଚର୍ଚ୍ଚାର ପାତ୍ର ହୋଇ ଆସିଛନ୍ତି। ଜି ହଁ, ଆଜି ଆମେ କଥା ହେବାକୁ ଯାଉଛେ ବଲିଉଡ୍ର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଅଭିଷେକ ବଚ୍ଚନଙ୍କ ବିଷୟରେ, ଯିଏ ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜୁନିୟର ବଚ୍ଚନଙ୍କ ବିଷୟରେ କଥା ତ ହବା ପୁରା ସୋରେ, କିନ୍ତୁ ଏବେ ଶୁଣେଇ ଦେଉଛି ଆପଣଙ୍କୁ ତାଙ୍କରି ଫିଲ୍ମରୁ ଏହି ସୁନ୍ଦର ଗୀତଟିଏ।

0: ପହଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସାଙ୍ଗ ଡିପି ଅଛି ଆପଣଙ୍କ ସହିତ ଆଣ୍ଡ ସୋ ଚାଲିଛି କଳାକାର তেমনি বন্ধু আজ কলাকার আমি কথা হচ্ছে বলিউড র জুনিয়র বচ্চন মানে অভিষেক বচ্চন বিষয় তবে 2000 ক্যারিয়ার আরম্ভ করতে জুনিয়র বচ্চন অভিষেক ক্যারিয়ার আরম্ভ এবে পর্যন্ত অনেক ফিল্ম সে ভেটি দিয়েছেন নিজ ফ্যান্স মানুষ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରୁ ୟୁ ବା ହମ୍ ତୁମ୍ ଧୂମ୍ ବଣ୍ଟି ଅର୍ ବବ୍ଲି ସରକାର କଭି ଅଲବିଦା ନା କେହନା ଗୁରୁ ଝୁମ୍ ବରାବର ଝୁମ୍ ଦୋସ୍ତାନା ଡେଲି ସିକ୍ସ ପା ଆଦି ଅନ୍ୟତମ ଚଳଚ୍ଚିତ୍ର ସେହିପରି ରାବନ ଗେମ୍ ବୋଲ ବଚ୍ଚନ ଧୂମ୍ ଥ୍ରୀ ହାପି ନ୍ୟୁ ଇୟର ହାଉସଫୁଲ ଥ୍ରୀ ବବ୍ ବିଶ୍ୱାସ ଭଳି ଅନେକ ଚଳଚ୍ଚିତ୍ର ମଧ୍ୟ ସେ ନିଜ ଫ୍ୟାନ୍ସ ମାନଙ୍କୁ ଭେଟି ଦେଇଛନ୍ତି ଆଉ ଏଥିରେ ନିଜ ଅଭିନୟର ଝଲକ ଦେଖାଇଛନ୍ତି ନିଜ ହାଇଟ୍ ଏବଂ ଗୁଡ୍ ଲୁକିଂ ଚେହେରା ସାଙ୍ଗକୁ ସବୁ ଚରିତ୍ରରେ ନିଜକୁ ଖାପ ଖୁଆଇ ନିଜର ଏକ ସ୍ୱତନ୍ତ୍ର ଫ୍ୟାନ୍ ବେସ୍ ତିଆରି କରିପାରିଛନ୍ତି ଅଭିଷେକ ବଚ୍ଚନ

ସବୁବେଳେ ଠିକ୍ ଭୁଲକୁ ଥଣ୍ଡା ମନରେ ସଲ୍ୟୁସନ୍ ବାହାର କରିବାକୁ ସେ ନିଜ ଫ୍ୟାନ୍ସମାନଙ୍କୁ ଉପଦେଶ ଦିଅନ୍ତି। ନିଜର ନମ୍ର ବ୍ୟକ୍ତିତ୍ୱ ଏବଂ ନିରନ୍ତର ପରିଶ୍ରମ ତାଙ୍କୁ ଆଜି ବଲିଉଡ଼ରେ ଜଣେ ଲୋକପ୍ରିୟ କଳାକାର ଭାବରେ ପରିଚୟ ଦେଇଛି।

ଆଜି କଳାକାରରେ ଆମେ କଥା ହଉଥିଲେ ଅଭିଷେକ ବଚ୍ଚନଙ୍କ ବିଷୟରେ। ତେବେ ଅଭିଷେକ ବଚ୍ଚନ ଜଣେ ଅତ୍ୟନ୍ତ ନମ୍ର ଏବଂ ଶାନ୍ତ ସ୍ୱଭାବର କଳାକାର ଏବଂ ସେ ନିଜ ପରିଶ୍ରମ ଏବଂ ନିଜର ନିଷ୍ଠା ବଳରେ ଆଜି ବଲିଉଡ଼ର ଜଣେ ଆଗଧାଡ଼ିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ତ ସମୟ ହେଇଛି କଳାକାର ଶୋକୁ ଏଇଠି ୱାଇଣ୍ଡ ଅପ୍ କରିବା ପାଇଁ ପଡ଼ିବ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଏଇ ସୁନ୍ଦର ଗୀତଟି, କେବଳ ଆଉ କେବଳ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଅଛି ଆପଣଙ୍କ ସହିତ ଆରମ୍ଭ ହୋଇଯାଇଛି ସେଇ ସମୟ ଯେଉଁ ସମୟରେ ଆମେ ଶୁଣେ ପୁରୁଣା ଚଳଚ୍ଚିତ୍ରର ଗୀତ ତେବେ ଏହାରି ସହିତ ଶୁଣେଇ ଦଉଛି ଆପଣଙ୍କୁ କିଛି ସୁନ୍ଦର ସୁନ୍ଦର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ କୁଆଡେ ବି ଯାଆନ୍ତୁନି ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କୁଆଡେ କହୁଥାନ୍ତୁ ଦିଲ୍ ସେ ଦିଲ୍।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ବନେଇକି ରଖିଛି ଆପଣଙ୍କ ଦେଶ ଆମ ଦେଶ ତକ୍ର କନେକ୍ସନ୍

ପୁଣିଥରେ ସେଇ ସେଫ୍ଟି କଥା ମନେ ପକେଇଦେବି, ଯଦି କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ଆମକୁ ତା ସହିତ ଶୁଣୁଛନ୍ତି ତାହେଲେ ଆପଣଙ୍କୁ ଅନୁରୋଧ, ଆପଣ ଫୋର୍ ହ୍ୱିଲର୍ରେ ଯାତ୍ରା କରୁଥିଲେ ନିହାତି ଭାବରେ ସିଟ୍ ବେଲ୍ଟ ବାନ୍ଧିବା ସହିତ, ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧି ହେଲମେଟ୍ର ବେଲ୍ଟକୁ ଭଲ ଭାବେ ବାନ୍ଧନ୍ତୁ, ସୁରକ୍ଷିତ ଯାତ୍ରା କରନ୍ତୁ। ବନ୍ଧୁ, ବର୍ଷା ଦିନ ଆରମ୍ଭ ହୋଇଯାଇଛି, ତା ସହିତ ଖରା ବି ଟିକେ ଟିକେ କିଛି କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ହେଉଛି, ତେଣୁ ସବୁଠୁ ସେଫ୍ ଆପଣ ନିଜ ସାଙ୍ଗରେ ଯଦି କୌଣସି ସ୍ଥାନକୁ ବାହାରକୁ ଯାଉଛନ୍ତି ତାହେଲେ ନିଜ ସହିତ ରେନକୋଟ୍ ଏବଂ ଛତା ନିହାତି ନିଅନ୍ତୁ, କାରଣ କୌଣସି ସମୟରେ ବି ବର୍ଷା ହେବାର ସମ୍ଭାବନା ଅଛି। ତେବେ ବନ୍ଧୁ, ଆରମ୍ଭ ହୋଇଯାଇଛି କିଛି କଥା କିଛି ଗୀତ। ସୋ ଯେଉଁଥିରେ ଆମେ ଢେର ସାରା କଥା ହୁଏ, ଢେର ସାରା ଗୀତ ବି ଶୁଣି ପୁରା ଘଣ୍ଟା। ସୋ ଆରମ୍ଭ କରିବା, କିନ୍ତୁ ଆଜି ସୋ ଆରମ୍ଭ କରିବାରୁ ପୂର୍ବରୁ ଆପଣଙ୍କୁ ଶୁଣି ଦେଉଛି ସୁନ୍ଦର ଗୀତଟି, ଓନ୍ଲି 100.4 ଆକାଶବାଣୀ FM ରେନ୍ବୋ କଟକ।

ଉଦାହରଣ ସ୍ୱରୂପ ଆପଣ ଦେଖିଦିଅନ୍ତୁ କି ଆପଣଙ୍କର ଫେସିଆଲ ଏକ୍ସପ୍ରେସନ ଯାହା ବି ଥାଉ, ମନରେ ଆପଣଙ୍କର ଯାହା ବି କିଛି ଲୁଚି ରହିଛି, ଯାହା ପାଇଁ ପ୍ରେମ ରହିଛି, ତାହା ଆପଣଙ୍କ ଆଖିରେ ସ୍ପଷ୍ଟ ବାରିଏ ପଡ଼ିବ। ମନର ମଣିଷକୁ ଦେଖିଲେ ଆସୁଥିବା ଆଖିରେ ଚମକ ଆଉ ଆପଣଙ୍କ ଉଠର ହସ, ଯେ କେହି ବି ଦେଖିଲେ ଜାଣିପାରିବ ଯେ ଆପଣ ପ୍ରେମରେ ପଡ଼ିଛନ୍ତି। ପ୍ରେମ କରୁଥିବା ମଣିଷ ପାଖରେ ଯଦି ଆସିଯାଏ ନା, ମଣିଷ ଯେତେ ସାବଧାନତା ଅବଲମ୍ବନ କଲେ ବି ସମସ୍ତଙ୍କ ସାମ୍ନାରେ ଧରା ପଡ଼ିଯାଏ। କୌଣସି ବି ସିରିୟସନେସ୍ ଆଉ କୌଣସି ବି ବ୍ୟସ୍ତତାର ବାହାନା ପ୍ରେମକୁ ସେହି ସମୟରେ ହାଇଡ୍ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବନି। ସେଇ ଆଖିର ଗତି, ଆପଣଙ୍କର ବାରମ୍ବାର ବ୍ୟସ୍ତ ହେବା, ବାରମ୍ବାର ଆପଣଙ୍କ ବଡି ଲାଙ୍ଗୁଏଜ୍ ଚେଞ୍ଜ ହେବା, ଏସବୁ ଆପଣଙ୍କୁ ସ୍ପଷ୍ଟ କରାଇ ଦିଏ କି ଆପଣ ପ୍ରେମରେ ପଡ଼ିଛନ୍ତି।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଜାନୁ ଦୁନିଆର ସବୁଠାରୁ ବଡ଼ କଷ୍ଟ କାମ କ'ଣ ଜାଣିଛନ୍ତି? ସବୁଠୁ ବଡ଼ କଷ୍ଟ କାମ ହେଉଛି ସେଇ ପ୍ରେମକୁ ଲୁଚେଇବା ଯୋଉ ପ୍ରେମରେ ଆପଣ ପଡ଼ିଯାଇଛନ୍ତି। କାରଣ ଆପଣ ପ୍ରେମରେ ପଡ଼ିଥିଲେ ଅଜାଣତରେ କରୁଥିବା ଆପଣ ଯତ୍ନ ଚିନ୍ତା ଆଉ ବ୍ୟସ୍ତତା ସବୁକିଛି ମଣିଷ ମନ ଭିତରର ସବୁ ଭାବନାକୁ ଜାହିର କରିଦିଏ। ଯେଉଁଠି ପ୍ରେମ ଥାଏ ସେଠି ଅଦ୍ଭୁତ ଉତ୍ସାହ ଅନୁଭବ ହୁଏ। ସେଇ ଖୁସି ଆଉ ଏକ୍ସାଇଟମେଣ୍ଟ ମଣିଷର ପର୍ସନାଲିଟିରେ ଗୋଟିଏ ନୂଆ ଚେଞ୍ଜ ଆଣେ ଯାହା ଅନ୍ୟମାନଙ୍କୁ ସହଜରେ ପାରି ହୋଇପଡ଼େ। ପ୍ରେମ ଗୋଟିଏ ନଈ ପରି, ନଈକୁ କିଏ କେତେ ବନ୍ଧ ବାଡ଼ ଦେଇ ରଖିଲେ ବି ତାହା ସମୟ କ୍ରମେ ସବୁ ବନ୍ଧ ବାଡ଼ ଭାଙ୍ଗି ଦେଇଥାଏ ଆଉ ସାମ୍ନାକୁ ଆସିଯାଇଥାଏ।

କିଛି ସମୟ ପୂର୍ବରୁ ଆମେ କଥା ହଉଥିଲେ ବନ୍ଧୁ, ପ୍ରେମ ଲୁଚେନି, ସତ କଥା। ପ୍ରେମ ଆପଣ ଯେତେ ଲୁଚାନ୍ତୁ, ଯେତେ ଯାହା ବି କରିଦିଅନ୍ତୁ, ପ୍ରେମ ଲୁଚିକି ରହିପାରିବନି। କେତେ ଲୋକ ବି କୁହନ୍ତି ମୁହଁ ନ ଖୋଲି କିଛି ନ କହିବା ପର୍ଯ୍ୟନ୍ତ କେହି କିଛି ଜାଣିପାରିବେ ନାହିଁ, କିନ୍ତୁ ମନେ ରଖନ୍ତୁ ପ୍ରେମରେ ଯେଉଁ ସାଇଲେନ୍ସ ଆପଣ ନିଜ ପାଖରେ ମେଣ୍ଟେନ୍ କରି ରଖନ୍ତି, ସେଇ ସାଇଲେନ୍ସ ହିଁ ସବୁଠାରୁ ବଡ଼ ପ୍ରୁଫ କି ଆପଣ ପ୍ରେମରେ ପଡ଼ିଛନ୍ତି। ଦୁଇ ଜଣ ଭଲ ପାଉଥିବା ମଣିଷ ଯେତେବେଳେ, ଆପଣ ବି କେବେ କେବେ ଫିଲ୍ କରିଥିବେ କି ଯେତେବେଳେ ସେମାନେ ସାଙ୍ଗରେ ଥାନ୍ତି ସେତେବେଳେ ସେମାନଙ୍କ ଭିତରେ କଥାବାର୍ତ୍ତା ନଥିଲେ ବି ଶାନ୍ତ ଏବଂ ଗଭୀର ଆବେଗ ଥାଏ, ଯାହା ଅନ୍ୟମାନଙ୍କୁ ସ୍ପଷ୍ଟ ଅନୁଭବ ହେଇଯାଏ। କାରଣ ପ୍ରେମର ଭାଷା ନୀରବ ହେଲେ ବି ତାକୁ ଲୁଚେଇବା ଅସମ୍ଭବ ଅଟେ। ସମସ୍ତେ ପ୍ରାୟ ଭାବନ୍ତି କି ପ୍ରେମ ଗୋଟେ ଏମିତି ଜିନିଷ ଯାହାକୁ ଆମେ ଲୁଚେଇ ରଖିଦେଇପାରିବା, କିନ୍ତୁ ଆମେ ସମସ୍ତେ ଜାଣି ରଖିବା ଉଚିତ କି ପ୍ରେମ ଏକ ଏମିତି ନଦୀ ଯାହା କୌଣସି ବି ବନ୍ଧ ବାଡ଼ ମାନେନି, ଦିନ ନା ଦିନେ ସେଇ ସବୁ ବନ୍ଧ ବାଡ଼ ସୀମାକୁ ଭାଙ୍ଗି ସେ ସମସ୍ତଙ୍କ ସାମ୍ନାକୁ ଆସେ ଆଉ କହିଦିଏ ପ୍ରେମର ସେଇ ମିଠା ମିଠା ପରିଭାଷା, ସମସ୍ତଙ୍କ ସାମ୍ନାରେ ବୟାନ କରେ ନିଜ ପ୍ରେମକୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ ଚାଲିଛି କିଛି କଥା କିଛି ଗୀତ। କିଛି କଥା କିଛି ଗୀତରେ ଆମେ କଥା ହଉଥିଲେ କି ପ୍ରେମକୁ ଲୁଚେଇ ରଖିବା ଅସମ୍ଭବ ଅଟେ। ପ୍ରେମକୁ ଲୁଚେଇ ରଖିବାକୁ ଆମେ ସଂଘର୍ଷ କରୁ, ଏହା ମନକୁ କେବଳ କ୍ଲାନ୍ତ କରେ, କିନ୍ତୁ ୟାଠାରୁ ଭଲ ପ୍ରେମକୁ ସ୍ୱୀକାର କରିବା। ଯେଉଁ ପ୍ରେମ ଲୁଚି ରହେ ନା, ସେଇ ପ୍ରେମ ହିଁ ଆମ ଜୀବନକୁ ଏକ ଲମ୍ବା ରାସ୍ତାରେ ନେଇଚାଲେ। ପ୍ରେମକୁ ଲୁଚାଇ ରଖିବା ପରିବର୍ତ୍ତେ ତାକୁ ସମ୍ମାନ ଦେବା ଏବଂ ସେହି ଅନୁଭବକୁ ଜୀବନ ସାରା ନିଜ ସହିତ ବଞ୍ଚିବା। ତେବେ ସାଥୀ, ବର୍ତ୍ତମାନ ସମୟ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ କରିବାକୁ ପଡିବ, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଶୁଣି ଦେଉଛି ଏହି ସୁନ୍ଦର ଗୀତଟି। କିନ୍ତୁ ଗୀତ ପୂର୍ବରୁ ଆପଣଙ୍କ ପାଇଁ ଏକ ବିଜ୍ଞାପନ ବିରତି।